ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦୀର ଆଶ୍ୱିନ 6 ଦିନ, ତଦନୁଯାୟୀ ଇଂରାଜୀ 2026 ସେପ୍ଟେମ୍ବର ମାସ 28 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57।

48 ଶତାବ୍ଦୀର ଆଶ୍ୱିନ 6 ଦିନ ତଦନୁଯାୟୀ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 28 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57 ମିନିଟ୍

ସତ୍ୟ ସ୍ୱୟଂ ପ୍ରକାଶମାନ, କୌଣସି ଅପଶକ୍ତି ତାର ଗତିରୋଧ କରିପାରନ୍ତି ନାହିଁ। ସେ କୌଣସି ନା କୌଣସି ଉପାୟରେ ପ୍ରକାଶିତ ହୋଇଯାଏ। ସୂର୍ଯ୍ୟଙ୍କୁ ଯେପରି ରାହୁ ସବୁବେଳେ ଗ୍ରାସ କରିପାରେ ନାହିଁ ବା ମେଘ ତା କଳା ଆସ୍ତରଣରେ ସବୁବେଳ ପାଇଁ ଘୋଡ଼ାଇ ପାରେ ନାହିଁ, ସତ୍ୟ ସେହିପରି ସବୁ ବାଧାବିଘ୍ନକୁ ଅସ୍ୱୀକାର କରି ପ୍ରକାଶିତ ହୋଇଯାଏ। ସବୁଦିନେ କଳା ବଜାରୀମାନଙ୍କର ଚାନ୍ଦିନୀ ରାତି ନଥାଏ, ଚୋର ଘର ଅନ୍ଧାର ନଥାଏ। ଦିନେ ନା ଦିନେ କଳା ବଜାରର ପର୍ଦ୍ଦା ଫାସ୍ ହୋଇଯାଏ, ଚୋରି ଜିନିଷ ଧରାପଡ଼େ। ସେତେବେଳେ ମିଛର ସବୁ କୁହୁକ କାହିଁ କେଣେ ହଜିଯାଏ, ସତ୍ୟ ପ୍ରକାଶିତ ହୋଇଯାଏ। ମିଛର ଆକାଶ ଛୁଆଁ କୋଠାଘର ତାସ୍ର ଦୁର୍ଗ ପରି ଭାଙ୍ଗି ଛିନ୍ଭିନ୍ ହୋଇଯାଏ। ସତ କହୁଥିବା ସତ ବାଟରେ ଚାଲୁଥିବା ମଣିଷଟି ପାଇଁ ଅନେକ ଦୁଃଖ ଥାଏ। ଜୀବନରେ ଅନେକ ପରୀକ୍ଷା ପଥରେ ତାକୁ ଗତି କରିବାକୁ ପଡ଼େ, ମାତ୍ର ଶେଷ ପର୍ଯ୍ୟନ୍ତ ନିଜର ମାର୍ଗରେ ଅଚଳ ଓ ଅଟଳ ହୋଇ ରହିପାରିଲେ ଯାଇ ପରିପୂର୍ଣ୍ଣ ଆନନ୍ଦ ମିଳେ। ଏଥିରେ ପଥଚ୍ୟୁତି ହେବାର ସମ୍ଭାବନା ଅଧିକ, ପ୍ରଲୋଭନର ଶିକାର ହେବାର ସମ୍ଭାବନା ମଧ୍ୟ ଅଧିକ, ଅନ୍ୟର କ୍ଷଣିକ ସୁଖ ସମ୍ପଦ ଦେଖି ହା ହାଏ କରିବାର ପ୍ରବଣତା ମଧ୍ୟ ଅଧିକ। ମାତ୍ର ଏ ସବୁରୁ ସତ୍ୟବାଦୀଟି ଆପଣାକୁ ସଦାସର୍ବଦା ଦୂରେଇ ରଖିବା ଦରକାର। ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ଅଥବା ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି ଆଦି ନୀତିବାକ୍ୟ ଉଚ୍ଚାରଣ କରିବା ଅତି ସହଜ, ମାତ୍ର ଏହାକୁ କାର୍ଯ୍ୟରେ ବ୍ୟବହାର କରିବା ଅତ୍ୟନ୍ତ କଷ୍ଟ। ଦୃଢ଼ ସଂକଳ୍ପ ମନୋଭାବ ନଥିଲେ ଏହା ଆଚରଣ କରିବା ଆଦୌ ସହଜ ନୁହେଁ। ସତ୍ୟ ପଥରୁ ଦୂରେଇ ଯାଇ ମିଛ ବାଟରେ ଆଗଉଥିବା ମଣିଷଟି ମୁହୂର୍ତ୍ତେ ସଂସାର ସୁଖରେ ବିଫଳ ହୋଇଉଠେ, ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଅନୁଶୋଚନା ତଥା ପଶ୍ଚାତ୍ତାପର ଅଗ୍ନିରେ ସେ ଅହରହ ଜଳି ଜଳିଯାଏ। ଶାନ୍ତି ଓ ସୁଖ ତା ପାଇଁ ହୋଇଉଠେ ସୁଦୂର ପରାହତ, ଜୀବନ ହୋଇଯାଏ ପୋଡ଼ା ଭୂଇଁ, ଆଶା ପାଲଟିଯାଏ ଆଶଙ୍କାର କାଳ ବୈଶାଖୀ, ବଞ୍ଚି ଥାଉଁ ଥାଉଁ ମରିଯାଇଥାଏ ସେ, ତା ନାମ ବହନ କରୁଥିବା ଶବଟିଏ ଚଳପ୍ରଚଳ ହେଉଥାଏ। ସେଦିନ ବାତ୍ୟା ବିକ୍ଷୁବ୍ଧ ସମୁଦ୍ର ପରି ଥରି ଉଠୁଥିଲା ଦାନବରାଜ ହିରଣ୍ୟକଶିପୁ। ଏକମାତ୍ର ପୁତ୍ର ପ୍ରହ୍ଲାଦର ଆଚରଣରେ ସେ ଥିଲା ଅତ୍ୟନ୍ତ ବ୍ୟଥିତ। ପ୍ରହ୍ଲାଦ ଭକ୍ତି କରୁଛି ଏହା ତା ପାଇଁ ଥିଲା ଦୁଃସ୍ୱପ୍ନଠାରୁ ଅଧିକ ଭୟଙ୍କର। ସମସ୍ତ ବାଧା ବନ୍ଧନ ପ୍ରହ୍ଲାଦ ପାଖରେ ମୂଲ୍ୟହୀନ ହୋଇ ଉଠୁଥିଲା। ତାର ଶାସନ ବ୍ୟବସ୍ଥାରେ ଦୋଷୀ ପାଇଁ ଯେତେ କଠୋର ଦଣ୍ଡ ବ୍ୟବସ୍ଥା ଥିଲା ସବୁ ପ୍ରୟୋଗ କରିସାରିଥିଲା ହିରଣ୍ୟକଶିପୁ ପ୍ରହ୍ଲାଦ ଉପରେ, ମାତ୍ର ପ୍ରହ୍ଲାଦର କୌଣସି କ୍ଷତି ହେଉନଥିଲା, ତାର ସତ୍ୟନିଷ୍ଠା ତଥା ଈଶ୍ୱର ଅନୁରକ୍ତିରେ କୌଣସି ଆଞ୍ଚ ଆସୁନଥିଲା। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁର ଜୟ କଲି, ଶେଷରେ ନିଜର ଏହି ଅବାଧ୍ୟ ଦୁର୍ବିନୀତ ପୁଅ ପାଖରେ କ'ଣ ହାରିଯିବି? ଅନୁଶୋଚନାର ଆହତ ଅଭିମାନରେ କୋହ କୋହ ହୋଇ

ଉଠୁଥିଲା ହିରଣ୍ୟକଶିପୁ। ତାର ପୁତ୍ର ଯେ ତା ଜୀବନଯାତ୍ରାର ବାଧକ ହେବ ସେ ପରିକଳ୍ପନା କରିପାରୁନଥିଲା। ଏତିକି ବେଳେ ଆଞ୍ଜୁଳାଏ ମହୁଆ ପବନ ପରି ତା ପାଖରେ ଯେ ପହଞ୍ଚିଲା ସେ ଆଉ କେହି ନଥିଲା, ଥିଲା ତାର ଅଲି ଅଲି ସାନ ଭଉଣୀ ହୋଲିକା। ଭାଇର ଚିନ୍ତାକୁ ଦୂରରୁ ଯେମିତି ପଢ଼ି ନେଇଥିଲା ସେ, ଭାଇ କପାଳରେ ହାତ ଥୋଇ ଧୀରେ ଧୀରେ ଆମୁସି ଦେଇ ଆପଣାର ସ୍ନେହ ପ୍ରକାଶ କଲା ହୋଲିକା। ତୁ ଚିନ୍ତା କର ନା ଭାଇ, ତୋର ସବୁ ଦୁଃଖ ଦୂର ହୋଇଯିବ, ପ୍ରହ୍ଲାଦକୁ ମାରିବା ଦାୟିତ୍ୱ ମୋର, ସବୁଦିନ ପାଇଁ ତୋ ବାଟର କଣ୍ଟାକୁ ଆଡ଼େଇ ଦେବି ମୁଁ। ଦୀର୍ଘଦିନର ସାଧନା ବଳରେ ଅଗ୍ନିରେ ପ୍ରବେଶ କରିବାର ବିଦ୍ୟା ମୁଁ ହାସଲ କରିଛି, ଅଗ୍ନିରେ ଅନେକ ସମୟ ରହି ବାହାରି ଆସିବି ମୁଁ, ମାତ୍ର ମୋର ଲୋମଟିଏ ମଧ୍ୟ ପୋଡ଼ିନଥିବ। ତୁ ଅଗ୍ନି ଉତ୍ସବର ବ୍ୟବସ୍ଥା କର ଭାଇ, ତାରି ଭିତରେ ପ୍ରହ୍ଲାଦକୁ ନେଇ ମୁଁ ବସିବି, ଶେଷରେ ବାହାରିବି ମୁଁ, ସେ ଜାଳି ପୋଡ଼ି ପାଉଁଶ ହୋଇଯିବ। ହିରଣ୍ୟକଶିପୁର ଉଠରେ ଫୁଟି ଉଠିଲା କ୍ରୁର ହସରେଖା। କ୍ରମେ ସମସ୍ତ ଆୟୋଜନ ସରିଲା, ଜଳି ଉଠିଲା ପ୍ରଖର ଭୂତାସନ। ଲକ୍ଷ ଲକ୍ଷ ଦୃଷ୍ଟି ସମ୍ମୁଖରେ ପ୍ରହ୍ଲାଦକୁ କୋଳରେ ଧରି ଅଗ୍ନି ଭିତରକୁ ସହାସ୍ୟ ବଦନରେ ପ୍ରବେଶ କଲା ହୋଲିକା। ଲକ୍ଷ ଲକ୍ଷ ହା ହାଏ ଧ୍ୱନିରେ କମ୍ପିଗଲା ଗଗନ ପବନ। କ୍ରମେ ଅଗ୍ନି ନିର୍ବାପିତ ହେଲା, କାହିଁ ଗଲା ହୋଲିକା? ଶାନ୍ତ ପଦ୍ମାସନ ମୁଦ୍ରାରେ ବସିଥିଲେ ଧ୍ୟାନ ଗମ୍ଭୀର ପ୍ରହ୍ଲାଦ। ଅସତ୍ୟ ଭିତରୁ ସତ୍ୟର ସତ୍ତା ପ୍ରକଟିତ ହୋଇ ଉଠୁଥିଲା, ଅହମିକା ଓ ଛଳନା ପାଉଁଶ ପରି ତଳେ ଲୁଟି ପଡ଼ିଥିଲା।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 171ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 171ତମ ଭାଗ। କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ମୁଖ୍ୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ପ୍ରଣାଳୀରେ କାତିପୋକର ପରିଚାଳନା ପାଇଁ ଯବକ୍ଷାରଜାନ ଜାତୀୟ ସାର ଏକାଥରେ ପ୍ରୟୋଗ ନ କରି ଭାଗ ଭାଗ କରି ପ୍ରୟୋଗ କରନ୍ତୁ। ଏକର ପ୍ରତି ଏକ କିଲୋଗ୍ରାମ ମେଟ୍ରାହାଜିୟମ ଆନିସୋ ପିଲାଇ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ବା ବିଲାତି ବାଇଗଣର ଚାରା ଅବସ୍ଥାରେ ବିହନ ବିଶୋଧନ ପାଇଁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନ ପ୍ରତି 2 ଗ୍ରାମ କାର୍ବୋସିନ ଓ ଥିରାମର ମିଳିତ ପିମ୍ପିନାଶକ କିମ୍ବା 4 ଗ୍ରାମ ଇମିଡା କ୍ଲୋପ୍ରିଡ୍ ମିଶାଇ ବିଶୋଧନ କରନ୍ତୁ। ବିଶୋଧିତ ମଞ୍ଜିକୁ 2.5 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ବ୍ୟବଧାନରେ 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ଶୀଘ୍ର ଗଜା ହେବା ପାଇଁ ପଟାଳିକୁ ପାଳ କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ମଞ୍ଜି ବୁଣିବାର 15 ଦିନ ପରେ 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କଜେବକୁ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। 3-4 ସପ୍ତାହର ତଳିକୁ ମୁଖ୍ୟ ଜମିରେ ରୋପଣ କରନ୍ତୁ। ଲଙ୍କା ମରିଚ ଫସଲର କେତେକ ଉନ୍ନତ କିସମଗୁଡ଼ିକ ହେଉଛି ପୁଷା ସଦାବାହାର, ସୂର୍ଯ୍ୟମୁଖୀ, ସିନ୍ଦୁରୀ, ଉତ୍କଳ ଆଭା, ଉତ୍କଳ ରଶ୍ମି, କାଶୀ ଆଭା, କାଶୀ ଅନମୋଲ, କାଶୀ ରତ୍ନ, କାଶୀ ତେଜ, ପଞ୍ଜାବ ଲାଲ, ଅର୍କ ସୁଫଳା, ଅର୍କ ଲୋହିତ, ଉତ୍କଳ ରାଗିଣୀ ଏବଂ ହାଇବ୍ରିଡ୍ କିସମଗୁଡ଼ିକ ହେଉଛି କାଶୀ ତେଜ, କାଶୀ ଆଭା, କାଶୀ ଅନମୋଲ, କାଶୀ ଗୌରବ, କାନ୍ତି, ସିନ୍ଦୁରା, ସୁଜାତା, ସୂର୍ଯ୍ୟ ଏବଂ ଜ୍ୟୋତି। ଏକ ଏକର ଲଙ୍କା ଚାଷ ପାଇଁ 400-600 ଗ୍ରାମ ଅଧିକ ଅମଳକ୍ଷମ କିସମ ଓ 80-100 ଗ୍ରାମ ଶଙ୍କର କିସମ ବିହନ ଦରକାର ହୋଇଥାଏ। ମଞ୍ଜି ବୁଣିବା ପୂର୍ବରୁ 2 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ମିଶାଇ ବିହନକୁ ବିଶୋଧନ କରନ୍ତୁ। 40-45 ଦିନ ପୂର୍ବରୁ ମଞ୍ଜି ପକାନ୍ତୁ। 3 ମିଟର ଲମ୍ବ, 1 ମିଟର ଓସାର, 10-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ଏକ ଏକର ଜମିରେ ତଳି ରୋଇବା ପାଇଁ 40 ବର୍ଗମିଟର ଜମିରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବର୍ଗମିଟର ପ୍ରତି 5 କିଲୋଗ୍ରାମ କମ୍ପୋଷ୍ଟ ଏବଂ 50 କିଲୋଗ୍ରାମ 15-15-15 ଏନ୍ପିକେ ମିଶ୍ରିତ ସାର, 100 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡକୁ 7 ଦିନ ପୂର୍ବରୁ ମିଶାଇ ପ୍ରୟୋଗ କରନ୍ତୁ। ବର୍ଷା ଛାଡ଼ିଗଲା ପରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି, ପୋଟଳ, ଲାଉ ଇତ୍ୟାଦି ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ଗୌରବ, ଅର୍କ ଅଭୟ, ଅର୍କ ଅନାମିକା, ପର୍ବାଣୀ କ୍ରାନ୍ତି, ପୁଷା ସୱାନୀ, COA1, ପୁଷା A4, ଅର୍କ ନିକିତା, କାଶୀ ଚମନ, ପୁଷା ମଖମଲ୍ଲୀ ଓ କିଛି ହାଇବ୍ରିଡ୍ ବା ଶଙ୍କର କିସମଗୁଡ଼ିକ ହେଉଛି ରାଧିକା, ଶକ୍ତି, ସମ୍ରାଟ ଇତ୍ୟାଦି। ଏକର ପ୍ରତି 8 କିଲୋଗ୍ରାମ ସାଧାରଣ କିସମ

0: ଦୁଇରୁ 2.5 କିଲୋଗ୍ରାମ ଶଙ୍କର କିସମ ବିହନ ବୁଣିବା ପାଇଁ ଆବଶ୍ୟକ। ବିହନ ଲଗାଇବା ପୂର୍ବରୁ ମଞ୍ଜିକୁ କିଛି ଘଣ୍ଟା ପାଇଁ ପାଣିରେ ବୁଡ଼ାଇ ବତୁରାଇ ଦିଅନ୍ତୁ। ପ୍ରତି କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବୋସିନ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରି ବୁଣନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ପାଇଁ ଏହିସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। अथ वार्ताः। भारतम् अद्य सर्जिकल प्रहारस्य दशमीं वार्षिकीम् आमानयति। ह्यः विश्वस्य समक्षं नरेन्द्र मोदी प्रशासनस्य उग्रवाद विरोधी नीतेः नवीनम् उदाहरणं प्रादर्शयत्। 16-2000 वर्षे सितंबर मासस्य 28-29 दिनांकयोः भारतीय सैन्यबलम् उरी प्रहारस्य प्रत्युत्तरे सति सीमारेखां विलंघ्य आतंकवादी शिबिराणि व्यनाशयत्। प्रधानमंत्री नरेन्द्र मोदी संप्राह यत् अस्य साहसिक प्रहारस्य संकल्पः एव बालाकोट वायु प्रहारस्य अथ सिंदूराभियानस्य आधारशिलां अरचयत्।
3: 10 वर्ष पहले 28-29 सितंबर 2016 को भारतीय सेना ने पाकिस्तान में आतंकी ठिकानों पर सर्जिकल स्ट्राइक की थी। सर्जिकल स्ट्राइक ने डंके की चोट पर पूरी दुनिया के सामने भारत की आतंकवाद विरोधी नीति का एक नया उदाहरण प्रस्तुत किया था। बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
2: प्रधानमंत्री नरेंद्र मोदी अब्रवीत यत् शल्य प्रहारः दीर्घकालात् आतंकवादं प्रति भारतस्य निर्णायकं प्रत्युत्तरं आसीत्। सः 8-2000 वर्षस्य सितंबर मासे दिल्ल्यां संभूतान् श्रृंखलाबद्ध विस्फोटान् तथा मुंबय्याः 16-11 प्रहारं संस्मृत्य अवदत् यत् एतासु घटनासु बहुभिः निरपराधैः जनैः प्राणाः त्यक्ताः। प्रधानमंत्री स्पष्टं उक्तवान् यत् अधुना भारतम् आतंकवादस्य उपरि शून्य सहिष्णुता नीतिम् अनुसरति। अखिल भारतीय बैंक कर्मचारी संघः संप्राख्यापयत् यत् अद्यारभ्य त्रिदिनात्मकं राष्ट्रव्यापी बैंक कार्यस्थगनं स्थगितताम् अमुञ्चत्। भारतीय बैंकिंग संघेन सह संजातायां मन्त्रणायां समयबद्धं च विचार्य संस्था निर्णयम् अगृह्णात्। सामाजिकान्तर्जालीये संदेशे संघः प्राह यत् वित्तीय विवादानां परिहारार्थं द्वयोः पक्षयोः सहमतिः अभवत्, अतः एतत् कार्यस्थगनं निरस्तम्। विदेशमंत्री डॉक्टर एस जयशंकरः अवोचत् यत् भारतं कनाडा देशश्च स्वीय द्विपक्षीय संबंधान् उच्चस्तरं नेतुं तत्परौ वर्तेते। असौ न्यूयॉर्क नगरे संयुक्त राष्ट्र महासभायाः प्रसंगे कनाडा

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟ ସରକାର ପ୍ରତ୍ୟେକ ସୋମବାରକୁ ଅଣବୈଠକ ଦିବସ ଭାବେ ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅତି ଆବଶ୍ୟକ ନଥିଲେ ସୋମବାର କୌଣସି ପ୍ରକାର ସରକାରୀ ବୈଠକ ଆୟୋଜନ ନ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବ୍ୟାଙ୍କ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ତିନିଦିନିଆ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ମଞ୍ଚ ପକ୍ଷରୁ ଏ ସଂକ୍ରାନ୍ତ ଘୋଷଣାନାମା ଜାରି କରାଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହ ମିଳିତ ମଞ୍ଚର ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବା ଉପରେ ବିଚାର ବିମର୍ଶ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ସୁବର୍ଣ୍ଣରେଖା ଜଳକା ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ 6ଟା ସୁଦ୍ଧା ଜଳଭଣ୍ଡାରର 28ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଜଳଭଣ୍ଡାରର ଜଳସ୍ତର 6.28 ଫୁଟ ରହିଛି। କଟକ ମୁଣ୍ଡଳୀଠାରେ ଆଜି ପୂର୍ବାହ୍ନରେ 8 ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଆଜି ଆଉ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଗତକାଲି ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ କ୍ଷମତା ପାଖାପାଖି ରହିଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ୟା ପରିସ୍ଥିତି ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ କଳିଙ୍ଗ ଘାଟିରେ ହୋଇଥିବା ଭୂସ୍ଖଳନ ସ୍ଥାନର ସ୍ଥିତି ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। କନ୍ଧମାଳ ଜିଲ୍ଲାକୁ ଗତକାଲି ଗସ୍ତରେ ଯାଇ ଶ୍ରୀ ସିଂ ଦୁଇଟିଯାକ ଭୂସ୍ଖଳନ ସ୍ଥାନର କ୍ଷତ୍ରିୟ ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହି ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ଥିବା ପଥର, ନରମ ମାଟି ଏବଂ ଅନ୍ୟାନ୍ୟ ବିପଦ ସୃଷ୍ଟିକାରୀ ପରିସ୍ଥିତିକୁ ହଟାଇବାକୁ ଶ୍ରୀ ସିଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଐତିହାସିକ ସ୍ଥଳୀ ଖଣ୍ଡଗିରିଠାରେ ଆଲୋକ ଶବ୍ଦ ବ୍ୟବସ୍ଥା ଗତକାଲିଠାରୁ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଓ କାହାଣୀ ଗଠନ ଶୈଳୀ ମାଧ୍ୟମରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାର ବୈଚିତ୍ର୍ୟକୁ ପର୍ଯ୍ୟଟକଙ୍କ ନିକଟରେ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଦୈନିକ ସନ୍ଧ୍ୟାରେ 2ଟି ଶୋର ଆୟୋଜନ କରାଯିବ। ଶହୀଦ ଏ ଆଜମ ଭଗତ ସିଂଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲ୍ୟାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ପୁଲିସ ପକ୍ଷରୁ ତୋପ ସଲାମି ଏବଂ ଶହୀଦଙ୍କ ଉଦ୍ଦେଶ୍ୟରେ ସମାଜର ବିଭିନ୍ନ ବର୍ଗର ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1942 ଆଜିର ଦିନରେ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ ଅବସରରେ 29 ଜଣ ଇରମଠାରେ ଶହୀଦ ହୋଇଥିଲେ।

0: ମାରାତ୍ମକ ରୋଗର ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ଭାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ସବୁଜିମା ବୃଦ୍ଧି ଲକ୍ଷ୍ୟ ନେଇ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଜଳାତଙ୍କ ରୋଗର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଦେବାଶିଷ ଜେଠୀ।
2: ଜଳାତଙ୍କ ରୋଗ ବା ରେବିସ୍ ହେଉଛି ଏକ ମାରାତ୍ମକ ଭୂତାଣୁ ଜନିତ ରୋଗ। ପଶୁମାନଙ୍କଠାରୁ ସଂକ୍ରମିତ ହେଉଥିବାରୁ ଏହାକୁ ଜୁନୋଟିକ୍ ରୋଗରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱସ୍ତରରେ କୁକୁର, ବାଦୁଡ଼ି, ବିଲୁଆ, ନେଉଳ, ବିଲେଇ, ମୂଷା ତଥା ଅନ୍ୟ ଜଙ୍ଗଲୀ ଓ ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷକୁ ଜଳାତଙ୍କ ରୋଗ ସଂକ୍ରମିତ ହୋଇଥାଏ। ଭାରତରେ 96% କ୍ଷେତ୍ରରେ କୁକୁରମାନଙ୍କଠାରୁ ସଂକ୍ରମିତ ହୋଇଥାଏ ଏବଂ ଏଥିପାଇଁ ପ୍ରତିବର୍ଷ 20,000 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ଜଳାତଙ୍କ ରୋଗ ହେଲେ କୌଣସି ଚିକିତ୍ସା ନଥିବାରୁ ଏହା 100% ମାରାତ୍ମକ, କିନ୍ତୁ ସୌଭାଗ୍ୟବଶତଃ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ନେଲେ ସଫଳତାର ସହିତ ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। ସଂକ୍ରମିତ ପ୍ରାଣୀମାନଙ୍କର ଲାଳ ସହିତ ମଣିଷର ସ୍ନାୟୁ ପ୍ରଣାଳୀର ସିଧାସଳଖ ଯୋଗାଯୋଗ ହେତୁ ଏହାର ଭୂତାଣୁ ସଂକ୍ରମିତ ହୁଏ। କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୁଏ ବୋଲି ସମସ୍ତେ ଜାଣନ୍ତି। ଏହାଛଡ଼ା ପ୍ରାଣୀ ନ କାମୁଡ଼ି ମଧ୍ୟ ଜଳାତଙ୍କ ରୋଗ ସଂକ୍ରମିତ ହୋଇପାରେ। ଯେମିତିକି ପ୍ରାଣୀମାନେ ମଣିଷକୁ ଜିଭରେ ଚାଟିବା, ନଖରେ ରାମ୍ପୁଡ଼ିବା କିମ୍ବା ଖୋଲା କ୍ଷତ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଥାଏ। ଅନ୍ୟ ପ୍ରକାରର ଯୋଗାଯୋଗ ଯେପରିକି ଜଳାତଙ୍କ ରୋଗରେ ଆକ୍ରାନ୍ତ ପଶୁଙ୍କର ରକ୍ତ ପରିସ୍ରା ମଳ ହେତୁ ସଂକ୍ରମଣର ବିପଦ ନଥାଏ। କୁକୁର କାମୁଡ଼ିବା ପରେ ଟିକା ନ ଦେଲେ ଏହି ଭୂତାଣୁ ମଣିଷର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ସଂକ୍ରମିତ କରିଥାଏ। ଏହାପରେ ମଣିଷର ମସ୍ତିଷ୍କରେ ରୋଗ ସୃଷ୍ଟି କରେ ଏବଂ ରୋଗୀର ମୃତ୍ୟୁ ହୁଏ। ଆକ୍ରାନ୍ତ ରୋଗୀମାନଙ୍କଠାରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ଥଣ୍ଡା, ଛିଙ୍କ, କାଶ ଇତ୍ୟାଦି, ଯାହା କିଛି ଦିନ ପର୍ଯ୍ୟନ୍ତ ରହିପାରେ। ପରବର୍ତ୍ତୀ ଚିହ୍ନ ଓ ଲକ୍ଷଣଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଅସ୍ଥିରତା, ଆବେଗ, ଉତ୍ତେଜନା, ବିରକ୍ତିବୋଧ, ମୃତ୍ୟୁଭୟ ଇତ୍ୟାଦି। ଏଥିସହିତ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ, ଅତ୍ୟଧିକ ଲାଳ ଗଡ଼େ ଏବଂ ପାଣି ଢୋକିବାରେ ଅସୁବିଧା ହୁଏ। ଜଳ ପିଇବାରେ ଆତଙ୍କ ସୃଷ୍ଟି ହୁଏ ବୋଲି ଏହି ରୋଗର ନାମ ଜଳାତଙ୍କ ବା ହାଇଡ୍ରୋଫୋବିଆ। ଏହାପରେ ଉଚ୍ଚଧ୍ୱନି, ଉଜ୍ଜଳ ଆଲୋକ ଓ ବାୟୁ ପ୍ରବାହ ଇତ୍ୟାଦି ଅସହ୍ୟ ହୁଏ। ପ୍ରାଣୀଠାରୁ ମଣିଷକୁ ରୋଗ ସଂକ୍ରମିତ ହେବା ପରେ ଲକ୍ଷଣ ପ୍ରକାଶ ପାଇବା ପାଇଁ କିଛି ଦିନରୁ କିଛି ମାସ ସମୟ ଲାଗିଯାଏ, କିନ୍ତୁ ଥରେ ଜଳାତଙ୍କ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ଆଉ ମାତ୍ର ସପ୍ତାହକ ମଧ୍ୟରେ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ଯଦିଓ ଜଳାତଙ୍କ ରୋଗ ଥରେ ହେଲେ ଏଥିପାଇଁ କୌଣସି ଚିକିତ୍ସା ନାହିଁ, ତେଣୁ ମୃତ୍ୟୁହାର 100% ହୋଇଥାଏ, କିନ୍ତୁ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ନେବା ଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। କୌଣସି ପ୍ରାଣୀ କାମୁଡ଼ିଲେ, ରାମ୍ପୁଡ଼ିଲେ ବା ଚାଟିଲେ ଜଳାତଙ୍କ ରୋଗ ହେବାର ଆଶଙ୍କା ଥାଏ, ତେଣୁ ପ୍ରାଣୀ ସଂସ୍ପର୍ଶରେ ଆସିଥିବା ସେହି ମଣିଷଙ୍କର ସୁରକ୍ଷା ପାଇଁ ଜଳାତଙ୍କ ଟିକାକରଣ ବା ଭ୍ୟାକ୍ସିନେସନ୍ ଅପରିହାର୍ଯ୍ୟ ଓ ବାଧ୍ୟତାମୂଳକ। ଯଦି କାମୁଡ଼ିଥିବା କୁକୁର ପୂର୍ବରୁ ଜଳାତଙ୍କ ପ୍ରତିଷେଧକ ଟିକା ନେଇଥାଏ ତେବେ ବିପଦ ଆଶଙ୍କା ନଥାଏ। ଅନେକ ସମୟରେ କୁକୁର କାମୁଡ଼ିଛି କି ନାହିଁ ରୋଗୀ ନିଶ୍ଚିତ ନଥାନ୍ତି। ସେପରି ଦ୍ୱନ୍ଦ୍ୱ ଥିଲେ ଲକ୍ଷଣ ଆରମ୍ଭ ହେବାକୁ ଅପେକ୍ଷା ନ କରି ନିଶ୍ଚିତ ରୂପେ ଟିକା ନେବା ଉଚିତ। ଗୃହପାଳିତ ପଶୁମାନଙ୍କର ଟିକାକରଣ ଦ୍ୱାରା ଜଳାତଙ୍କ ରୋଗକୁ ରୋକାଯାଇପାରିବ। ବନ୍ୟଜନ୍ତୁମାନଙ୍କଠାରୁ ଆମେ ଦୂରେଇ ରହିବା ଉଚିତ। ଏବେ ସରକାରୀ ଚିକିତ୍ସାଳୟରେ ଜଳାତଙ୍କ ରୋଗର ଆଧୁନିକ ଟିକା ମାଗଣାରେ ଦିଆଯାଉଛି। ଏହି ଟିକା ଅଧିକ ଶକ୍ତିଶାଳୀ, ନିରାପଦ ଓ ପ୍ରତିରକ୍ଷା ଯୋଗାଇବା ସକ୍ଷମ। ଟିକାର ଗୋଟିଏ ମାତ୍ରା ରୋଗକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରେ ନାହିଁ, ତେଣୁ ଅତି କମ୍ରେ 5 ମାତ୍ରା ବା ଡୋଜ୍ ନେବାକୁ ହୁଏ। କୁକୁର କାମୁଡ଼ିବା ଦିନ ହିଁ ପ୍ରଥମ ମାତ୍ରାକୁ ତୁରନ୍ତ ନେବା ଉଚିତ, ତେଣୁ ଏହାକୁ ଶୂନ୍ୟ ଦିନ ବୋଲି କୁହାଯାଏ। ପ୍ରଥମ ଟିକାକରଣ ପରେ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଅତିରିକ୍ତ ମାତ୍ରା ନେବା ଜରୁରୀ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଜଳାତଙ୍କ ରୋଗର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଦେବାଶିଷ ଜେଠୀ। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଏସୀୟ କ୍ରୀଡ଼ା 2026 ଅନ୍ତ

0: শ্রোতাবন্ধুমানে কার্যক্রম শুণিছন্তি আকাশবাণী কটক কেন্দ্রর সময় বর্তমান সকাল সাতটা বাজি পনের মিনিট শুণন্তু ওড়িয়ারে সংবাদ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟ ସ୍ଥଗିତ। ନୂଆଦିଲ୍ଲୀରେ ଆଜି ରବି ଅଭିଯାନ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ପାକିସ୍ତାନର ଆତଙ୍କବାଦୀ ଆବାସସ୍ଥଳୀ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି 10 ବର୍ଷ ପୂର୍ତ୍ତି ଏବଂ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହ ବୁଝାମଣା ପରେ ଧର୍ମଘଟ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସୂଚନା ଦେଇଛି, ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ଏବଂ ବ୍ୟାଙ୍କ ସଂଘ ମିଳିତ ମଞ୍ଚ ମଧ୍ୟରେ ଆଲୋଚନା ହେବା ପରେ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ସୂଚନା ଜାରି କରାଯାଇଥିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ 2026 ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏହି ସମ୍ମିଳନୀରେ ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତି ଓ ବିଭିନ୍ନ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଲୋଚନାରେ କୃଷି କ୍ଷେତ୍ରର ଉତ୍ପାଦନ, ଉତ୍ପାଦକତା ଏବଂ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ରାଜ୍ୟ ସମନ୍ୱୟ ଦୃଢ଼ କରିବା ବିଷୟ ମଧ୍ୟ ସ୍ଥାନ ପାଇବ। ଆଜି ପ୍ରଥମ ଦିନରେ 3ଟି ଅଧିବେଶନରେ ଆତ୍ମନିର୍ଭର ଭାରତ, ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳ କୃଷି ଏବଂ ଡିଜିଟାଲ କୃଷି, ଭିତ୍ତିଭୂମି ତଥା ଆର୍ଥିକ ଓ ବିପଦ ପରିଚାଳନା ଭଳି ବିଷୟ ଉପରେ ମତ ଉପସ୍ଥାପନ କରାଯିବ। ସମ୍ମିଳନୀରେ ରାଜ୍ୟ କୃଷିମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର ପ୍ରସ୍ତୁତି ନେଇ ତଥ୍ୟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଭାରତ ଆଜି ସର୍ଜିକାଲ ଷ୍ଟ୍ରାଇକ୍ର 10 ବର୍ଷ ପୂର୍ତ୍ତି ପାଳନ କରୁଛି। 2016 ସେପ୍ଟେମ୍ବର 28 ଏବଂ 29 ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ସେହି ବର୍ଷ ସେପ୍ଟେମ୍ବର 18 ଉରିରେ ଆତଙ୍କବାଦୀ ଆକ୍ରମଣରେ 18 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଭାରତୀୟ ସେନାର ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ପଦକ୍ଷେପର ସମର୍ଥନ ସ୍ୱରୂପ 2019 ବାଲାକୋଟ୍ ଏବଂ 2025 ଅପରେସନ୍ ସିନ୍ଦୁର ଅଧୀନରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମନ୍ କି ବାତ୍ରେ 2016 ସର୍ଜିକାଲ ଷ୍ଟ୍ରାଇକ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଏକ ଦଶନ୍ଧି ମଧ୍ୟରେ ଆତଙ୍କବାଦର ମୁକାବିଲା ଲାଗି ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍ର ବହୁ ସମୟ ପରେ ଭାରତ ଆତଙ୍କବାଦର ଉଚିତ ଜବାବ ଦେବାରେ ସକ୍ଷମ ହୋଇଥିଲା। 2008 ଦିଲ୍ଲୀରେ ହୋଇଥିବା ବୋମା ବିସ୍ଫୋରଣ ଏବଂ 26/11 ଆତଙ୍କବାଦୀ ଆକ୍ରମଣକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଏବେ ଆତଙ୍କବାଦ ପ୍ରତି ଭାରତର ନୀତି ହେଉଛି ଏହାର ଦୃଢ଼ ଜବାବ ଦେବା।
2: 10 ବର୍ଷ ପହେଲେ 28-29 ସେପ୍ଟେମ୍ବର 2016 କୁ ଭାରତୀୟ ସେନା ନେ ପାକିସ୍ତାନ ମେ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ଥି। ସର୍ଜିକାଲ ଷ୍ଟ୍ରାଇକ୍ ନେ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା ଏକ ନୟା ଉଦାହରଣ ପ୍ରସ୍ତୁତ କିଆ ଥା। ବିତେ ଏକ ଦଶକ ମେ ବାଲାକୋଟ କି ଏୟାର ଷ୍ଟ୍ରାଇକ୍ ସେ ଲେକର ଅପରେସନ ସିନ୍ଦୁର ତକ ଭାରତ ନେ ବାର ବାର ୟେ ସ୍ପଷ୍ଟ ସନ୍ଦେଶ ଦିଆ ହେ କି ଅଗର ଆତଙ୍କବାଦୀ ଭାରତ ପର ଆଖ ଉଠାଏଗେ ତୋ ଉସକା କରାରା ଜବାବ ଦିଆ ଯାଏଗା। ଅବ ଆଜ କା ଭାରତ ଆତଙ୍କବାଦ କେ ଖିଲାଫ ଜିରୋ ଟଲରେନ୍ସ ପଲିସି ଲେକର ଚଲ ରହା ହେ।
1: ମହାନ ବିପ୍ଳବୀ ଶହୀଦ ଆଜମ ଭଗତ ସିଂଙ୍କ

0: 19ତମ ଜନ୍ମବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1907 ମସିହା ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲୀଳାପୁର ଅନ୍ତର୍ଗତ ବଙ୍ଗା ଗ୍ରାମରେ ଭଗତ ସିଂ ଜନ୍ମଗ୍ରହଣ କରିଥିଲେ। ରାଜଗୁରୁଜୀ ଏବଂ ସୁଖଦେବଜୀଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭଗତ ସିଂ ପ୍ରାଣବଳି ଦେଇଥିଲେ। ଆଜି ଜନ୍ମବାର୍ଷିକୀ ଅବସରରେ ଲୁଧିଆନା କୃଷି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମିଶନ ଲାଇଫ୍, ପରିବେଶ ପାଇଁ ଜୀବନଶୈଳୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ହେଉଥିବା ଆନ୍ତର୍ଜାତୀୟ ଆଲୋଚନାରେ ସାଧାରଣତଃ ସରକାର ଓ ଶିଳ୍ପ ଜଗତର ଭୂମିକା ଉପରେ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ଜଣେ ବ୍ୟକ୍ତି ପ୍ରତିଦିନର ଜୀବନରେ କିପରି ବ୍ୟବହାର ଉପଭୋଗ କରୁଛନ୍ତି ତାହା ଜଳବାୟୁ ସମ୍ପର୍କିତ ଆଲୋଚନାରେ ପ୍ରମୁଖ ଭାବେ ସ୍ଥାନିତ ହେଉନଥିଲା। 2021ରେ ଗ୍ଲାସ୍ଗୋଠାରେ ଅନୁଷ୍ଠିତ COP26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଲାଇଫ୍, ପରିବେଶ ପାଇଁ ଜୀବନଶୈଳୀ ପ୍ରସ୍ତାବ ଦେଇଥିଲେ।
1: क्लाइमेट चेंज में लाइफस्टाइल की एक बहुत बड़ी भूमिका है। LIFE यानी लाइफस्टाइल फॉर एनवायरमेंट। आज जरूरत है कि हम सभी लोग एक साथ आकर कलेक्टिव पार्टिसिपेशन के साथ लाइफस्टाइल फॉर एनवायरमेंट यानी लाइफ को एक अभियान की तरह आगे बढ़ाएं। ये एनवायरमेंटल कॉन्शियस लाइफस्टाइल का एक मास मूवमेंट बन सकता है। आज आवश्यकता है माइंडलेस और डिस्ट्रक्टिव कंजम्पशन के बजाय माइंडफुल और डेलिबरेट यूटिलाइजेशन की।
0: ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ ସୁରକ୍ଷା ପାଇଁ କେବଳ ଉତ୍ପାଦନ ପ୍ରଣାଳୀରେ ପରିବର୍ତ୍ତନ ନୁହେଁ, ବରଂ ଆବଶ୍ୟକତା ଓ ଉପଭୋଗ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା। ଭାରତୀୟ ପରମ୍ପରାରେ ସଚେତନ ଉପଭୋଗ ଉପରେ ଗୁରୁତ୍ୱ ଦିଆଯାଇଛି, ତେଣୁ ପରିବେଶ ଅନୁକୂଳ ଜୀବନଶୈଳୀକୁ ତ୍ୟାଗ ଭାବେ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଜୀବନର ଏକ ଅଂଶ ଭାବେ ମିଶନ ଲାଇଫ୍ରେ ପ୍ରୋତ୍ସାହିତ କରାଯାଉଛି। 2023ର G20 ନୂଆଦିଲ୍ଲୀ ଘୋଷଣାପତ୍ରରେ ମଧ୍ୟ ମିଶନ ଲାଇଫ୍ର ଧାରଣାକୁ ସ୍ଥାନ ଦିଆଯାଇଥିଲା। ଏହା ମାଧ୍ୟମରେ ଜଳବାୟୁ କାର୍ଯ୍ୟକୁ କେବଳ ସରକାର ଓ ଶିଳ୍ପ ସଂସ୍ଥାର ଦାୟିତ୍ୱ ମଧ୍ୟରେ ସୀମିତ ନ ରଖି ବ୍ୟକ୍ତିବିଶେଷଙ୍କ ଦୈନନ୍ଦିନ ଜୀବନଶୈଳୀ ସହ ଯୋଡ଼ାଯାଇଛି। ପୃଥିବୀମାତା ପ୍ରତି ସେବା ଓ ସଚେତନତାର ଭାବନା ସହ ମିଶନ ଲାଇଫ୍ ଲୋକଙ୍କୁ ସଚେତନ ଉପଭୋକ୍ତା ହେବାକୁ ପ୍ରେରିତ କରୁଛି। ବିଦ୍ୟୁତ୍ ଓ ଜଳର ସଞ୍ଚୟ, ଅପଚୟ ହ୍ରାସ, ପୁନଃ ବ୍ୟବହାର ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଭଳି ଛୋଟ ଛୋଟ ପଦକ୍ଷେପ ମିଳିତ ଭାବେ ବଡ଼ ପରିବର୍ତ୍ତନ ଆଣିପାରୁଛି। ଅର୍ଥାତ୍ ଜଳବାୟୁ ସୁରକ୍ଷା ଆଉ କେବଳ ସରକାର କିମ୍ବା ଶିଳ୍ପର ବିଷୟ ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀ ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଭାରତ ମାନବୀୟ ସହାୟତା ସ୍ୱରୂପ ଆଫଗାନିସ୍ତାନସ୍ଥିତ କାବୁଲ ସରକାରୀ ଡାକ୍ତରଖାନାକୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଓ ମେଡିକାଲ ଉପକରଣ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆଫଗାନ ଲୋକଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ସହ ଭାରତ ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛି। ନେପାଳରେ ଗତ 4 ଦିନ ଧରି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ 21 ଜଣଙ୍କ ମୃତ୍ୟୁ ଘଟିଛି, ଏଥିରେ 5 ଜଣ ନିଖୋଜ ଅଛନ୍ତି। ନେପାଳର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂସ୍ଖଳନ ଯୋଗୁଁ 14 ଜଣଙ୍କ ମୃତ୍ୟୁ ହେବା ସହ 5 ଜଣ ନିଖୋଜ ଅଛନ୍ତି। ବନ୍ୟାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ 3 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସମସ୍ତ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର କିରଣ ଗୋପାଳ ବାସ୍କା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01713411 2331 4481 2331 1048 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍

0: ଆଜିର ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଗତକାଲି ଥିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 50 ଓଭରରେ 7 ୱିକେଟ୍ ହରାଇ 295 ରନ୍ ସ୍କୋର କରିଥିଲା। 296 ରନ୍ ପିଛା କରି ଭାରତ 41 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ 300 ରନ୍ ସ୍କୋର କରିଥିଲା। ବିରାଟ କୋହଲି ଓ ସୁମନ ଗିଲ୍ ଶତକ ହାସଲ କରିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟ ସ୍ଥଗିତ। ନୂଆଦିଲ୍ଲୀରେ ଆଜି ରବି ଅଭିଯାନ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ପାକିସ୍ତାନର ଆତଙ୍କବାଦୀ ଆବାସସ୍ଥଳୀ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି 10 ବର୍ଷ ପୂର୍ତ୍ତି। ଏବଂ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମ ପରିକ୍ରମା ଉପସ୍ଥାପନାରେ ଅଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।
2: ଆନନ୍ଦ ଟିକକ ପାଇଁ ଧୀରେ ଧୀରେ ଦେଖାଯାଉଛି ଆମର ଏଇ ସମାଜରେ ହସ ଖୁସି ଆନନ୍ଦ ଉତ୍ସବ କମି କମି ଯାଉଛି ଏବଂ ମଣିଷ ଏତେ ବ୍ୟସ୍ତ ଭିତରେ ରହି ନିଜର ଶରୀରର କଥା ନିଜର ବନ୍ଧୁବାନ୍ଧବ ମାନଙ୍କର କଥା ବେଳେବେଳେ

ସାନ୍ତନା ଦିଏ ଏବଂ ହସିବା ପାଇଁ କୁହେ। ଥରେ ହସିକି ଦେଖନ୍ତୁ ତ, ଦେଖିବେ କେତେ ଆନନ୍ଦ ଲାଗିବ। ସେଇଭଳି ଯଦି ଆମେ ପୁରା ବିଶ୍ୱର ବିଭିନ୍ନ ସଂସ୍ଥା ବହି ମେଗାଜିନ୍କୁ ଲକ୍ଷ୍ୟ କରି ମୁଁ ବିଭିନ୍ନ ଜାଗାରେ ଏଇ ହସ ବିଷୟରେ ଲେଖିଛି, ପ୍ରୋଗ୍ରାମ କରିଛି, ପୁରୀରେ ମଧ୍ୟ ଯାଇକି ପ୍ରୋଗ୍ରାମ କରିକି ଆସିଛି, ଏବେ ଏକଲବ୍ୟ ବିଦ୍ୟାଳୟ କୁଳିଗଣାରେ ସେଠି ମଧ୍ୟ ହସ ପ୍ରୋଗ୍ରାମ କରିକି ଆସିଛି। ବହୁତ ଖୁସି ହେଲେ ମୋତେ ଆଉ ଥରେ ରିକ୍ୱେଷ୍ଟ କରିଛନ୍ତି ଯେ ଆସିବେ। ସେଇଟା ହସଟା କ'ଣ, କୌଣସି ତ ପଇସା ଦେଇକି ଆପଣ କିଣିବା ପାଇଁ ପଡ଼ୁନି, ଆପଣ ପୁରା ଫ୍ରିରେ ପାଇବେ, ନିଜେ ହସିବେ। ଆପଣ ଦେଖନ୍ତୁ ହସିବାର ଗୋଟେ ଉତ୍ସ କହିଦେଉଛି, ଆପଣ ଧରି ନିଅନ୍ତୁ ଗୋଟେ ଯାଉଛନ୍ତି ଘରେ କହିଦେଇକି ଗଲେ ଯେ ମୁଁ ହସ କ୍ଲବକୁ ଯାଉଛି, ଜଣେ କେହି ଆସିକି ପଡ଼ୋଶୀ ଆପଣଙ୍କୁ ଖୋଜିବେ ସାର ଅଛନ୍ତି ଗୋଟିଏ କାମ ଥିଲା, କୁହନି କୁହନି, ଘରେ ତ ସବୁବେଳେ ଖାଲି ଘର ଘର ହଉଥିବେ ହଉଥିବେ, ଯେତେବେଳେ କହିଲେ ବହୁତ ବ୍ୟସ୍ତ ଥିବେ, କିଛି କଥା ହବ ନା, ଏବେ ଯାଇଛନ୍ତି ପୁରା ହସିବା ପାଇଁ କୋଉଠି ହସ କ୍ଲବ ପାଇଁ। ଏତିକି କଥା ଶୁଣିଲେ ସେ ଯିଏ ବ୍ୟକ୍ତି ପଚାରୁଥିବ ସିଏ ମଧ୍ୟ ହସିଦେବ, ସିଏ ଧର ଯୋଉ ଦୁଃଖରେ ଆସିଥିବ କିଛି ପଚାରିବା ପାଇଁ ସିଏ ମଧ୍ୟ ହସିଦେବ, ଏବଂ ସିଏ ଯାଇକି ଘରେ ଯେତେବେଳେ କହିବ ବୁଝିଲେ ନା ସେ ଦାସ ସାର ଯାଇଛନ୍ତି କି ଟିକେ ହସିବା ପାଇଁ, ପୁରା ଲୋକଙ୍କୁ ହସେଇବେ ଆଉ ହସିବା ପାଇଁ, ସେଇଟା ଗୋଟେ କେମିତି ଜିନିଷ। ସେଇ କଥା କହୁ କହୁ କହୁ କହୁ 15 ହସି ସାରିଥିବେ ସାହିରେ, ସେଇ ଯେ ହସିଲେ ଆପଣଙ୍କ ଅଜାଣତରେ ଆପଣ ଯେମିତି ଗୋଟେ ଇଞ୍ଜେକ୍ସନ ନେଇଯାଉଛନ୍ତି, ବା ଜଣଙ୍କୁ ଡାଇବେଟିସ ସେ ଇନ୍ସୁଲିନ୍ ନେଉଛି, ଆପଣ ଦେଖୁଛନ୍ତି ନା ଇନ୍ସୁଲିନ୍ଟା ଗଲା କୁଆଡ଼େ, କେମିତି ବ୍ଲଡ଼ରେ ମିଶିଲା ଆଉ କ'ଣ ହେଲା ଦେଖୁଛନ୍ତି କି, ଦେଖିପାରୁନାହାନ୍ତି। ଠିକ୍ ସେମିତିକା ହସଟା ଏମିତିକା ବଡିରେ ଏତେ ସୁନ୍ଦର କାମ କରିବ, ହସକୁ ବହୁତ ଭାଗରେ ବିଭକ୍ତ କରାଯାଇଛି। ଆପଣ ଯଦି ରାଜା ଷ୍ଟାଇଲରେ ଖୁବ ଜୋରରେ ହସିଦେଲେ ଆପଣ ବଡିର ସବୁ ପାର୍ଟ ସେଥିରେ ଅଂଶଗ୍ରହଣ କରିବେ ଏବଂ ରକ୍ତ ସଞ୍ଚାଳନ ହବ। ଆପଣ ଯଦି ତେରଛା ହସ ବା ମୁର୍ଗୀ ହସ ହସିଦେଲେ, ଭାବନ୍ତୁ ନା ଝିଅ ପୁଅଙ୍କ ଭିତରେ ଗୋଟେ ମୁର୍ଗୀ ହସ ହେଇଗଲା, ସେ କେତେ ଖୁସି ହେଲା, ସେ ଖୁସି ହେଲେ ଯେ ଯୋଉ ବିଭିନ୍ନ ପ୍ରକାର ହରମୋନ ସଂଗୃହିତ ହୁଏ, ଯୋଉଗୁଡ଼ା ସୃଷ୍ଟି ହୁଏ, ଯୋଉଗୁଡ଼ାକ ବଡି ପାଇଁ ବହୁତ କାମ ଦେଇଥାଏ। ଆମର ସେମିତି ହସୁଥିବା ବ୍ୟକ୍ତିର ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ହରମୋନ ବୃଦ୍ଧି ହୁଏ ବୋଲି ଆମେରିକାର ଲୋମାଲିଣ୍ଡା ୟୁନିଭର୍ସିଟିର ଗବେଷକ ଡକ୍ଟର ଲି ବର୍ଜ କହିଛନ୍ତି। ସେଇଭଳି ହୃଦୟ ଖୋଲା ହସ ହସିଦେଲେ ବ୍ୟାୟାମ କରିବାର ଆବଶ୍ୟକତା ପଡ଼େ ନାହିଁ, କାରଣ ଶରୀର ଅଧିକାଂଶ ଅଙ୍ଗ ଏଥିରେ ପ୍ରଭାବିତ ହୋଇଥାଏ, ଶରୀରକୁ ଉତ୍ତମ ଅମ୍ଳଜାନ ଯୋଗାଇଥାଏ, ଯାହାଫଳରେ ରକ୍ତ ଯଥେଷ୍ଟ ପରିମାଣରେ ଅମ୍ଳଜାନ ପାଇପାରିଥାଏ। ଏହା କହିଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ହସ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ୱିଲିୟମ୍ ଏଫ୍ ଫ୍ରାଇଲ। ଟିକିଏ ସ୍ମିତ ହସ ଅନେକ ସମସ୍ୟାର ସମାଧାନ କରିଦିଏ, ଶତ୍ରୁକୁ ମିତ୍ର କରିଦିଏ ଓ ପରିବେଶକୁ ସକାରାତ୍ମକ କରି ସୁସ୍ଥ ପରିବେଶ ସୃଷ୍ଟି କରେ। ଧରି ନିଅନ୍ତୁ ଆପଣ ଅଫିସକୁ ଯାଇଛନ୍ତି, ଆପଣଙ୍କର କାମ ଅଛି, ଅଫିସରଙ୍କୁ କହିଲେ ଆଜ୍ଞା ମୋର ଏ କାମଟା ବାକି ରହିଗଲା ଆଉ ଏଇଟା କରିଦେଉ ନାହାନ୍ତି କାହିଁକି ଏତିକି ଦିନ, ରୁହନ୍ତୁ ବହୁତ ବ୍ୟସ୍ତ। ଯଦି ଆପଣ ଟିକେ ହସିକି ତାଙ୍କୁ କହିଦେବେ ସାର୍ ଗୋଟେ କାମ ଥିଲା ଆଶା ନେଇକି ଆସିଥିଲି ଆଉ ଆପଣ ଟିକେ କରିଦିଅନ୍ତୁ, ହସ ହସ ମୋର କୁହନ୍ତୁ, ଦେଖିବେ ନିଶ୍ଚୟ ସେ ତାଙ୍କ ମନ ତରଳିଯିବ ଏବଂ ଆପଣଙ୍କ କାମଟା କରିଦେବେ, କରିବେ ନା ନାହିଁ ଆପଣ କ'ଣ କହୁଛନ୍ତି, ନିଶ୍ଚୟ ଏଥିରେ ଏକମତ ହେବେ। ଆହୁରି ଗୋଟେ କଥା, ମାନସିକ ଦୁଶ୍ଚିନ୍ତାରେ ଥିଲେ ଚେଷ୍ଟା କରି କିଛି ସମୟ ନିରୋଳାରେ ହସି ଦିଅନ୍ତୁ, ଦେଖିବେ ଅନେକାଂଶରେ ସୁସ୍ଥ ଅନୁଭବ କରିବେ। ଆପଣ କିଛି ନହେଲେ ବି ଘର ଭିତରେ ରହି ମିରରକୁ ଦେଖି ଥରେ ହସି ଦିଅନ୍ତୁ ନା, ଯେତେ ଭାରାକ୍ରାନ୍ତ ହେଇଥାଉ ମନଟି ଆପେ ହାଲକା ହେଇଯିବ। ଜଣଙ୍କ ମୁହଁରେ ସକାରାତ୍ମକ ହସ ଅନ୍ୟକୁ ନିଜ ଆଡ଼କୁ ଆକର୍ଷଣ କରେ ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରେ। ହସକୁରା ମଣିଷର ସଫଳତା ସହଜରେ ଆସିଥାଏ, ସମସ୍ତେ କାର୍ଯ୍ୟ ସୁରୁଖୁରୁରେ କରିଦେଇଥାନ୍ତି, ହସୁରା ମଣିଷର ଯୌବନ ଶୀଘ୍ର ଯାଏ ନାହିଁ, ସ୍ମିତ ହାସ୍ୟ ବ୍ୟକ୍ତିତ୍ୱକୁ ବଢ଼ାଇଥାଏ, ବ୍ୟଙ୍ଗ ହାସ ମଜା ସହିତ ଶରୀରର ମାଂସପେଶୀକୁ ସତେଜ ରଖେ, ମନେ ମନେ ହସି ହସି ଯେକୌଣସି କାର୍ଯ୍ୟ କଲେ ସହଜରେ ହୋଇଯାଇଥାଏ। ସର୍ବୋପରି ହସ ଏକ ସୁସ୍ଥ ମାନସିକତା ସହିତ ନିରୋଗ ରହିବାର ଏକ ଉପାୟ। ଆଚ୍ଛା ଆପଣ ନିଜେ କହିଲେ 50 ପୂର୍ବରୁ ସବୁ କ୍ଷେତ୍ରରେ ଆମେ କେତେ ହସୁଥିଲୁ। ଛୋଟ ଛୁଆଟାକୁ ଯଦି ଆମେ ଲକ୍ଷ୍ୟ କରିବୁ, ଜନ୍ମ ହେଇଥିବା 6 ଛୁଆ ତାକୁ ରିସର୍ଚ୍ଚରୁ ଦେଖାଯାଇଛି 250 ଅଧିକ ଥର ସେ ଗୋଟେ ଦିନ ହସିଥାଏ, କିନ୍ତୁ 50 ପୂର୍ବରୁ ଆମେ ଆମ ଅଜାଣତରେ ଯେତିକି ଥର ହସୁଥିଲୁ 20 ଯଦି ହିସାବକୁ ନେବେ ଦେଖନ୍ତୁ ସେଇ ହସ ଅଧା ହେଇଗଲାଣି। ଏବେ ଯଦି 5 ଫେରି ଆସିବେ ଏଇ 5 ମଧ୍ୟରେ ଲୋକ ମୁହଁରୁ ହସ ଉଡ଼ିଗଲାଣି, ଆଉ ହସଟା ଯଦି ବା ହଉଛି ସେ କୋଉଠି କ୍ରିଟିସାଇଜ କରିକି ବା ଜବରଦସ୍ତ କୁନ୍ଥେଇ କୁନ୍ଥେଇ ହସୁଛି, ମନ ଖୋଲିକି ହସୁନି। କିନ୍ତୁ ଯଦି ଆପଣ ହସ ମନ ଖୋଲିକି ହସିଦେବେ ଆପଣଙ୍କର ସମସ୍ୟାର ଅଧା ସମାଧାନ ହେଇଯିବ। ଏଇଭଳି ସମାଧାନ ହେଉନାହିଁ ବୋଲି ବଡ ବଡ଼ ସହରରେ ବର୍ତ୍ତମାନ ହସ କ୍ଲବ ଖୋଲୁଛି, ଆପଣ ଜାଣିଥିବେ ଲାପଟାର ସୋସାଇଟି, ଲାପଟାର କ୍ଲବ ବହୁତ ଖୋଲୁଛି। ଆଉ ଗୋଟେ ଦେଖନ୍ତୁ, ହସଟା କୋଉଠି କ୍ଷତି କରେ ଆଉ କୋଉଠି ଲାଭ ଦିଏ ସମସ୍ତଙ୍କୁ, ଏଇଟା ମନେ ରଖିବେ। ଇଣ୍ଟରନ୍ୟାସନାଲ ଲାପଟର ସୋସାଇଟିର ମୁଖ୍ୟ ଏଇଟା କହିଛନ୍ତି, ନିଜକୁ ହସର ସରବ୍ୟ କରିବା ହେଉଛି ସର୍ବୋକୃଷ୍ଟ ବ୍ୟଙ୍ଗ। ଆପଣ ନିଜ ଉପରେ ଯେତେ କ୍ରିଟିସାଇଜ କରିକି ହସେଇବେ, ନିଜେ ତ ଜାଣିଛନ୍ତି ନିଜକୁ କହୁଛନ୍ତି ନା, ସେଇଟା ହେଉଛି ଖୁବ ଭଲ, କିନ୍ତୁ ପରକୁ ହସର ସରବ୍ୟ କରିବା ହେଉଛି
ସର୍ବନିକୃଷ୍ଟ ବ୍ୟଙ୍ଗ, ଅର୍ଥାତ୍ ପରର ଦୁଃଖ ବେଳେ

0: ଅପରର ଚିନ୍ତା ବେଳେ ବା ଅସୁବିଧା ବେଳେ ଆପଣ ଯଦି ତାକୁ ଆଙ୍ଗୁଳି ଦେଖେଇ ହସିଲେ ସେଇଟା ହଉଛି ସବୁଠାରୁ କ୍ଷତିକାରକ, କାରଣ ତାର ବହୁତ କ୍ଷତି ହବ, ଆପଣଙ୍କର ଯାହା ବି ଲାଭ ହେଲେ କ୍ଷତି ହବ ତାର। ଧରନ୍ତୁ ଜଣେ ଗରିବ ବ୍ୟକ୍ତି ବା ସିଏ ଧନୀ ଥିଲା, ସେ ଯାଉଛି କିନ୍ତୁ ଦେଖିଲେ ଯେ ତାର ସାର୍ଟ ପ୍ୟାଣ୍ଟ ଟିକେ ମଳି ଛିଡ଼ା ହେଇଛି ଏବଂ ଅପରିଷ୍କାର ହେଇଛି, ଛିଡ଼ା ପିନ୍ଧିକି ସେ ଯାଉଛି। ସେଇଥିପାଇଁ ଯଦି ଦେଖି ଆପଣ ସାଙ୍ଗସାଥି କହିବେ ଦେଖରେ ସେ ଦୁନିଆ ଗାଁର ମୁଖିଆ ବୁଲାଉଥିଲା, ଏତେ ସମ୍ପତ୍ତି ଥିଲା, କିନ୍ତୁ ଆଜି କେମିତି ଅବସ୍ଥାରେ ଯାଉଛି ତାକୁ କେହି ପଚାରୁନାହାନ୍ତି, କାଙ୍ଗାଳିଆ ଭଳି ଦେଖାହଉଛି। ଏଇଟା ଯଦି କହିଲେ ତା କାନ ଗଲା ସେ କେତେ ଦୁଃଖ ହବ, କିନ୍ତୁ ଆପଣ ଖୁସି ନେଲେ। କିନ୍ତୁ ଏତିକି ଜାଣିଛନ୍ତି କି ବର୍ତ୍ତମାନ ସମାଜରେ ଯୋଉ ହଉଛି ପୁଅମାନେ ବୃଦ୍ଧମାନଙ୍କୁ ବୃଦ୍ଧାମାନଙ୍କୁ ଅଲଗା କରିଦେଇ ନିଜେ ବିଦେଶରେ ଯାଇ ରହୁଛନ୍ତି ଆଉ ପଚାରୁନାହାନ୍ତି, ସେଇଭଳି ପରିସ୍ଥିତି ଯଦି ତାଙ୍କର ହେଇଥାଏ, ପୁଅମାନେ ସବୁ ଯାଇକି ବିଦେଶରେ ବହୁତ ଟଙ୍କା ଆୟ କରି ରହୁଛନ୍ତି ଖୁସିରେ, କିନ୍ତୁ ସେ ଏକା ପଡି ରହିଛନ୍ତି, ନିଜେ ଲୁଗାପଟା ସଫା କରିବା ପାଇଁ ସକ୍ଷମ ହେଉନାହାନ୍ତି, ବୟସ ହେଇଗଲାଣି, ସେହି ସମୟରେ ସେ ଯଦି ସେଭଳି ପିନ୍ଧିଛନ୍ତି ତାଙ୍କ କଷ୍ଟ ଉପରେ ବେଡ଼ି ଉପରେ କରୋଡ ଭଳି ହେଲାନି କି, ତାଙ୍କୁ ଯଦି ଆମେ ଦେଖି ହସିବା ତେବେ ଏଇଟାକ ତାଙ୍କର ବହୁତ କ୍ଷତି ହବ। ତେଣୁ ତାଙ୍କର ଦୁଃଖ ବେଳେ ଆପଣ ଯାଇ କହିବେ କାହିଁକି ଦୁଃଖ କରୁଛନ୍ତି, ଜନ୍ମ ହେଇଛି ଦିନେ ମରିବା ଦିନେ। ଶ୍ରୀକୃଷ୍ଣ ବି ସେ ଜନ୍ମ ହେଇଥିଲେ ଜେଲଖାନା ଭିତରେ, ମରିଥିଲେ ଶିଆଳି ଲୋଟାରେ ଜଙ୍ଗଲରେ, ତାଙ୍କ ପାଖରେ କୌଣସି ଦରବାର ରାଜବାଟି ନଥିଲା, କିନ୍ତୁ ସେ ମରିଥିଲେ। ତାପରେ ବି ହସୁଥିଲେ, ସବୁ ସମୟରେ ସେ ହସୁଥିଲେ, କାରଣ ସେ କହିଥିଲେ ମୁଁ ମନୁଷ୍ୟ ଜନ୍ମ ନେଇଛି, ହଁ କିନ୍ତୁ ପୁରା ସଂସାରକୁ ପାଳୁଛି, କିନ୍ତୁ ସବୁବେଳେ ଦୁଃଖରେ ରହିଲେ ମୁଁ ପାରିପାରିବିନି, ସେଥିପାଇଁ ମୁଁ ଯୋଉପରି ଅବସ୍ଥାରେ ରହିଥାଏ ମୁଁ ହସୁଥିଲି, ମତେ ଛୁଆବେଳେ ବି କଂସ ମାରିବା ପାଇଁ କେତେ କଣ ଯୋଜନା କରିଥିଲା, କିନ୍ତୁ ତାପରେ ବି ମୁଁ ହସୁଥିଲି। ତେଣୁ ଆପଣ ବି ସବୁବେଳେ ସେଇ ହସକୁ ଜାରି ରଖନ୍ତୁ, ଦେଖିବେ ଖୁବ୍ ଶୀଘ୍ର ବିଭିନ୍ନ ସମସ୍ୟାର ସମାଧାନ ହେଇଯିବ ଏବଂ ଆପଣ ସୁସ୍ଥ ରହିବେ, ବିଶେଷ କରି ଶାରୀରିକ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ। ଏବେ ଜାଣିଛନ୍ତି ହସର ଗୁରୁତ୍ୱ ଉପଲବ୍ଧି କରି ଆଜିକାଲି ଅନେକ ଦେଶରେ ବଡ଼ ବଡ଼ ସହର ନଗର ମାନଙ୍କର ବଡ଼ ବଡ଼ ଡାକ୍ତରଖାନାରେ ହସ କୋଠି ବ୍ୟବସ୍ଥା କରାଯାଇଛି, ଯେଉଁଠି ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ହସ କୌତୁକ ମାଧ୍ୟମରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଭଳିକି ଦେଖାଯାଇଛି ରିସର୍ଚ୍ଚରୁ ଆମର କ୍ୟାନ୍ସର ମଧ୍ୟ ହସ ମାଧ୍ୟମରେ ବହୁତ ଭଲ ହେଇଛି। ଏବେ ଚୀନରେ ବାୟୁ ପ୍ରଦୂଷଣ ବଞ୍ଚିବା ପାଇଁ ଅମ୍ଳଜାନ ଥଳି ବଜାରରେ ବିକ୍ରି ହେଉଛି, ଆଉ କିଛି ବର୍ଷ ପରେ ବିଶ୍ୱର ସଚେତନ ନାଗରିକମାନେ ସୁସ୍ଥ ରହିବା ପାଇଁ ହସର ଥଳି ଆବଶ୍ୟକ କରିବେ। ଆମ ଭାରତରେ ମଧ୍ୟ ବମ୍ବେ ଆଉ ଦିଲ୍ଲୀ ଭଳି ସହରରେ ବର୍ତ୍ତମାନ ଅମ୍ଳଜାନ ଥଳି ନେଇ ଅଫିସକୁ ଗଲେଣି, କିନ୍ତୁ ସେ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ହସିବା ଓ ହସାଇବା, ସମାଜକୁ ସୁସ୍ଥ ରଖିବା, ଶାନ୍ତି ବଜାୟ ରଖିବା, ହସି ହସି ବିଦାୟ ନେବା। ଆସନ୍ତୁ ନା, କୌଣସି ପ୍ରାପ୍ୟ ଦେବା ପାଇଁ ହେବନି, ଆମେ ସମସ୍ତେ ମିଳିମିଶି ହସିବା ଏବଂ ଅନ୍ୟକୁ ହସେଇବା। ଧନ୍ୟବାଦ।
1: ଗୋକୁଳ ଚନ୍ଦ୍ର ଦାସ, ଆଜି ଆପଣ ହସ ସମ୍ପର୍କିତ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଭୟଭୀତ ମଧ୍ୟ କରାଇଛନ୍ତି, ଆଉ ମୋର ବନ୍ଧୁଙ୍କୁ ସେମାନେ ବୁଡ଼ିଆ କଟୁରୀ ମଧ୍ୟ ଦେଖାଇଛନ୍ତି। ତେଣୁ ଆଜି ଯେଉଁ ଜଙ୍ଗଲ ଆପଣ ମଚା ବନ୍ଧା ଏରିଆରେ ଦେଖୁଛନ୍ତି, ଯେଉଁଟା ଭାରତ ସରକାରଙ୍କ ଦ୍ୱାରା ଆଉ ଆମର ଯେଉଁ ଓଡ଼ିଶା ସରକାରଙ୍କର ମିଳିତ ଉଦ୍ୟମରେ ଯେଉଁଟାକି ବ୍ଲାକ୍ ଟାଇଗରର ଯେଉଁ ସଫାରି ହେବା ପାଇଁ ଯାଉଛି, ଆଉ ସେଇଟା ସେଇ ତାର ପ୍ରତିଫଳନ ସ୍ୱରୂପ। ଆଉ ଯଦି ଆମେ ସେଇ ପ୍ରଚେଷ୍ଟା ନେଇନଥାନ୍ତି, ଆଜି ଆପଣମାନେ ସୁସ୍ଥ ବାୟୁମଣ୍ଡଳର ବାତାବରଣ ଯେଉଁଟା ପାଉଛନ୍ତି ସେଇଟା ବି ପାଇନଥାନ୍ତେ, କିମ୍ବା ଆଜି ଯେଉଁ ବ୍ଲାକ୍ ଟାଇଗର ଯେଉଁଟା ପ୍ରୋଜେକ୍ଟ ଆପଣ କରୁଛନ୍ତି, ସେଇଟା ବି ଆପଣ ହୁଏତ ଚିନ୍ତାରେ ରହିଯାଇଥାନ୍ତା ଯେ ଆମେ କେଉଁଠି କ'ଣ କରିବା ବୋଲି। ତେଣୁ ଏଇ ଯେଉଁ ମୟୂରଭଞ୍ଜ ଜଙ୍ଗଲ ମଞ୍ଚ ନାମରେ ଯେଉଁ ଗୋଟେ ଆମେ ସଂଗଠନ କରିଛୁ, ସେଇ ସଂଗଠନ ମାଧ୍ୟମରେ ଆଉ ପ୍ରତ୍ୟେକ ଗାଁରେ ସମସ୍ତେ ଜଙ୍ଗଲ ପ୍ରେମୀ ଭାଇ ମାନେ ଅନୁପ୍ରାଣିତ ହୋଇକି ଆମ ସାଙ୍ଗରେ ସହଯୋଗରେ ଅଛନ୍ତି। ଆଉ ବର୍ତ୍ତମାନ ଯେଉଁ ସବୁଜିମା ଆପଣ ମୟୂରଭଞ୍ଜରେ ଦେଖୁଛନ୍ତି, ସେଇଟା ଆମର ସେ ମୟୂରଭଞ୍ଜ ଜଙ୍ଗଲ ମଞ୍ଚର ପ୍ରତିଫଳନ ସ୍ୱରୂପ। ସେଇଟା କେମିତି ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ପାଇବା, ଆଉ ବ୍ୟକ୍ତିଗତ ମଧ୍ୟ ପାଇବେ, ଏବଂ ଆସନ୍ତୁ ଆପଣଙ୍କର ମିଳିତ ସହଯୋଗରେ ସମସ୍ତେ ଗଛ ଲଗାଇବା ଏବଂ ସବୁଜିମାକୁ ବଞ୍ଚାଇ ରଖିବା। ନମସ୍କାର।
1: ଦଶନାଥ ସରେନ, ଆଜି ଆପଣ ଜଙ୍ଗଲ ସୁରକ୍ଷା ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳ ତଥା ପଞ୍ଚାୟତ ଏବଂ ବ୍ଲକ ସ୍ତରରୁ ଜଙ୍ଗଲ ମଞ୍ଚର କର୍ମକର୍ତ୍ତା ଏବଂ ଜଙ୍ଗଲ ପ୍ରେମୀ ବ୍ୟକ୍ତିବିଶେଷଙ୍କ ଯୋଗଦାନରେ ମୟୂରଭଞ୍ଜ ଜଙ୍ଗଲ ମଞ୍ଚର ଏହି ସଭା ବେଶ ସଫଳ ହୋଇଛି।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ଆମ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ପରିକ୍ରମା କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ରଖନ୍ତୁ। ଆମକୁ ମତାମତ ଦେବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ
2: ନମସ୍କାର।

ଶେଷ ହେଲା ପରିକ୍ରମା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମରେ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ, ଗୀତ ରଚନା ମିତ୍ରଭାନୁ ଗୋଉନ୍ତିଆ।

આકાશવાણી કથા આરંભ કરું છું ગીતાંજલિ કાર્યક્રમ. શ્રોતા બંધુ, ચળચંચળ મન ପିଆଲରେ ପ୍ରେମିକାର ସଜପଟା ହସ ଦେଖିଦେଲେ ଲାଗେ ମନ ପରିଗଲା ଆଉ ଇଚ୍ଛା ବି ଭରିଗଲା. ସେଥିପାଇଁ ତ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରେମିକଟିଏ ଇଚ୍ଛା କରେ ତା ମନ ପିଆଲାରେ ହସ ଖୁସି ସୁଖ

ସାଗରରେ ସବୁ ନଦୀ ମିଶିଯାଇ ନିଜକୁ ନିଶ୍ଚିହ୍ନ କରିବା ପରେ ଇଚ୍ଛା ହୁଏ ପ୍ରେମିକର ଛାତିରେ ହଜିଯାଇ ନିଜକୁ ନିଶ୍ୱାସ କରିବାକୁ। ସେଥିପାଇଁ ପ୍ରେମିକର ସରଳ କଅଁଳିଆ ମନଟିଏ ସଦାକାଳେ ଆକୁଳିତ ଓ ବ୍ୟାକୁଳିତ। ପ୍ରେମିକର ଟିକିଏ ପରସ ପାଇବା ପାଇଁ ସେ ଖୁବ୍ ଆବେଗିତ ଆଉ ଖୁବ୍ ରୋମାଞ୍ଚ ଭରିଦିଏ ଦେହରେ ଆଉ ମନରେ।

କଅଁଳିଆ ଯୌବନରେ ମନଟିଏ ଖୋଜୁଥିବା ମନକୁ ପାଇଯିବା ପରେ ନିଃସର୍ତ୍ତ ସମର୍ପଣ କରିଦିଏ ନିଜକୁ। ନୀଳ ଆକାଶର ଟିକି ଚଢ଼େଇ ପରି ଇଚ୍ଛା ହୁଏ ଫୁର୍କିନା ଉଡ଼ିଯିବାକୁ ପ୍ରିୟତମ ସହ। ଇଚ୍ଛାମାନେ ଯଦି ସତରେ ଶ୍ରୋତାବନ୍ଧୁ ଫଳବତୀ ହୁଅନ୍ତେ ତାହେଲେ ପ୍ରିୟତମାର ମନରେ ଦୁଃଖର ଲେଶମାତ୍ର ରହନ୍ତା ନାହିଁ।

ମଧୁର ମୁହୂର୍ତ୍ତ ହୋଇଯାଏ ଅସରନ୍ତି। ସେ ଅସରନ୍ତି ମୁହୂର୍ତ୍ତରେ ଦୁହେଁ ଦୁହିଁଙ୍କ ପାଖରେ ହୁଅନ୍ତି ପ୍ରତିଶ୍ରୁତିବଦ୍ଧ। ଜୀବନର ପ୍ରତିଟି ସୁଖ ଦୁଃଖରେ ସମୟ ଅସମୟରେ ଦୁହେଁ ଦୁହିଁଙ୍କର ସାଥି ହୋଇ ଚାଲିବାକୁ ଇଚ୍ଛା କରନ୍ତି। ହଁ ଶ୍ରୋତାବନ୍ଧୁ, ପ୍ରେମ ତ କେବଳ ନିଚ୍ଛକ ସମର୍ପଣର ଭାଷା। ଆସନ୍ତୁ ଶୁଣିବା ସେ ସମର୍ପଣର ଭାଷା କେଉଁ ପଦକୁ।

ପ୍ରିୟତମା ପାଖରୁ ଏମିତି କେଇ ପଦ ପ୍ରତିଶ୍ରୁତି ପାଇଗଲା ପରେ ପ୍ରିୟତମ ସତରେ ଖୁସିର ସୌଦାଗର ପାଲଟିଯାଏ ନିଜ ଭିତରେ। ସେଇଥିପାଇଁ ତ ହୃଦୟର ଦୁଃଖକୁ ମନର କୋହକୁ ସହଜରେ କହିବସେ ଆପଣମାନଙ୍କ ପାଖରେ ଖୁବ୍ ଅନ୍ତରଙ୍ଗ ଭାବରେ।

ଭଲ ପାଇବାର ଅନ୍ଧ ଗଳିରେ ବାଟ ଚାଲୁ ଚାଲୁ ଯଦି କେବେ ବାଟବଣା ହୋଇଯାଏ ତେବେ ଦୁହେଁ ଦୁହିଁଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତି ଆଉ ଅନେକ ଖୋଜିବା ପରେ ହୃଦୟରୁ ବାହାରି ଆସେ, ତୁ ମୋ ଆରମ୍ଭ ପ୍ରିୟ, ତୁ ମୋର ଶେଷ, ତୋତେ ନ ଦେଖିଲେ ଲାଗେ ମନେ ଅବଶୋଷ, ଯିବୁ ନାହିଁ ଅଧା ବାଟେ ହାତ ମୋର ଛାଡ଼ି, ଚାଲିଗଲେ ହାତ ଛାଡ଼ି ଯିବ ପ୍ରାଣ ଉଡ଼ି।

ସତରେ ଶ୍ରୋତା ବନ୍ଧୁ, ପ୍ରେମର ଅନୁଭବ ଖୁବ୍ ନିଆରା। ପ୍ରିୟତମର ଆଖି ସାମଗାରେ ନିଜର ହୃଦୟର ମୋତିକୁ ସାଇତି ଦେବା ପରେ ଆଉ କ'ଣ ଲୋଡ଼ାଛି ପ୍ରିୟତମର? କେବଳ ଖୁସି ଆଉ ଖୁସିର ଲହଡ଼ି ଭାଙ୍ଗୁଥାଏ ଦୁହିଁଙ୍କ ମନସାଗରରେ।

ପ୍ରେମ ଏକ ନିଆରା ଅନୁଭବ ଶ୍ରୋତା ବନ୍ଧୁ, ଯେଉଁଠି କେବଳ ସମର୍ପଣର କଥା କୁହାଯାଇପାରେ। ଦୁହିଁଙ୍କ ଶରୀରର ଏକହି ମନରେ ସେ ଗୋଟିଏ କଥା, ଜୀବନରେ ପ୍ରେମ ନଥିଲେ ଜୀବନ ହୋଇବ ଉଠେ ଦୁର୍ବିସହ। ଆଉ ପ୍ରେମରେ ଯେଉଁଥିବା ସତ୍ତାଟିଏ ମର୍ତ୍ତ୍ୟରେ ବି ପାଇପାରେ ଅମୃତମୟ ଅନୁଭବ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 12:30 ପ୍ରଚାର କରୁଛୁ ଝୁମର ଗୀତ।

ଶ୍ରୋତା ଭଉଣୀମାନଙ୍କୁ ନମସ୍କାର ତଥା ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ହଁ ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଅନେକ କଥା। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ହଁ ଭଉଣୀ, କଥାରେ ଅଛି ଜଙ୍ଗଲ ରକ୍ଷା ଜୀବନ ସୁରକ୍ଷା। ଜଙ୍ଗଲ ବିନା ବା ଗଛ ବିନା ଏହି ପରିବେଶ ଅସମ୍ଭବ। ତେଣୁ ତଳଭାଗ, ଜଳଭାଗ ଓ ବାୟୁମଣ୍ଡଳର ପରିସ୍ଥିତି ହିଁ ଆମ ପରିବେଶ। ଜଳ ବିନା ଜଳଭାଗ, ଗଛ ବିନା ସ୍ଥଳଭାଗ ଆଉ ବାୟୁ ବିନା ବାୟୁମଣ୍ଡଳ ବିପର୍ଯ୍ୟସ୍ତ, ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ଆଜିର ଏହି ପରିସ୍ଥିତି ଚିନ୍ତାର ବିଷୟବସ୍ତୁ ହୋଇଛି, ଯାହାର ମୂଳରେ ରହିଛି ବର୍ଷା। ବର୍ଷା ଦ୍ୱାରା ହିଁ ଏହିସବୁ ସମସ୍ୟା ସମାଧାନ ହୋଇପାରିବ। ହେଲେ ବର୍ଷା ହେବ କେମିତି? କେବଳ ବୃକ୍ଷରୋପଣ, ବୃକ୍ଷର ଯତ୍ନ ଓ ବୃକ୍ଷ ଛେଦନର ନିରାକରଣ ଓ ଜଙ୍ଗଲ ସୃଷ୍ଟିକରଣ ହିଁ ଏହାର ଏକମାତ୍ର ସମାଧାନ ଅଟେ। ପୁରା କାଳରେ ବୃକ୍ଷକୁ ଦେବତା ରୂପରେ ପୂଜା କରାଯାଉଥିଲା। ଆଜି ବି ରାଜସ୍ଥାନରେ କିଛି ଅଞ୍ଚଳରେ ରାକ୍ଷୀ ପୂର୍ଣ୍ଣମୀ ଦିନ ଗଛକୁ ରାକ୍ଷୀ ବାନ୍ଧିଥାନ୍ତି। ତା ଛଡା ବର ଓ ଅସୁସ୍ଥ ଗଛର ବାହାଘର ଏକ ପ୍ରାଚୀନ ପ୍ରଥା ଅଟେ। ଅନେକ ପୁସ୍ତକରେ ସାହାଡ଼ା ଗଛକୁ ସାହାଡ଼ା ସୁନ୍ଦରୀ ରୂପେ ବର୍ଣ୍ଣନା କରାଯାଇଛି। ଆମ ମୟୂରଭଞ୍ଜ କଥା କହୁନାହାନ୍ତି, ଆଦିବାସୀ ସମ୍ପ୍ରଦାୟର ଲୋକମାନେ କର୍ମା ପୂଜା ଦିନ କର୍ମା ଗଛକୁ ପୂଜା କରିଥାନ୍ତି। ବୋଧହୁଏ ସେଇଥିପାଇଁ ଆମ ସଂସ୍କୃତିରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ମହାଲିମ୍ବ ବୃକ୍ଷରେ ନିର୍ମିତ ହୋଇ ଦାରୁବ୍ରହ୍ମ ରୂପେ ପୂଜା ପାଉଛନ୍ତି। ଏସବୁ ଦୃଷ୍ଟିରୁ ଚିନ୍ତା କରି ଭାରତ ସରକାର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରିଛନ୍ତି। ତା ଛଡା ଆମ ଆକାଶବାଣୀର ବନାନୀ ଓ ଚାଷବାସ କାର୍ଯ୍ୟକ୍ରମ ଓ ଦୂରଦର୍ଶନରେ ପଲ୍ଲୀଶ୍ରୀ ଆଦି କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଚାଷୀ ଭାଇମାନଙ୍କୁ ଚାଷ ବିଷୟରେ ପ୍ରୋତ୍ସାହିତ କରାଯାଇଥାଏ। ଆହୁରି ମଧ୍ୟ ସରକାରଙ୍କର କୃଷି ବିଭାଗ ଦ୍ୱାରା ଲୋକମାନଙ୍କୁ ଉନ୍ନତ କିସମର ବିହନ ଓ ଚାରା ଆଦି ଯୋଗାଇ ଦିଆଯାଇଥାଏ। ସଫଳ ଚାଷୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ। ଏତେ ସବୁ ସୁବିଧା ଥାଇ ମଧ୍ୟ ଯଦି ଆମେ ପରିବେଶକୁ ସ୍ୱଚ୍ଛ ନ ରଖିବା ବା ଜଙ୍ଗଲ ସୃଷ୍ଟି ନ କରିବା, ତେବେ ସେଥିପାଇଁ ଦାୟୀ କିଏ? ଏ ପ୍ରଶ୍ନ ଆପଣମାନଙ୍କ ପାଇଁ।

ଶ୍ରୋତା ଭଉଣୀ, କଥାରେ ଅଛି ଘରକୁ ସୁନ୍ଦର ଦିଶେ ହରଣୀ ଥିଲେ, ଅର୍ଥାତ୍ ଘରଣୀ ଘରକୁ ପରିଷ୍କାର ପରିଚ୍ଛନ୍ନ ଓ ଶୃଙ୍ଖଳିତ ରଖିଥାଏ, ଆଉ ଘରେ ତାର ଅଭାବ ଥିଲେ ସବୁକିଛି ଅଲଟ ପାଲଟ। ତେବେ ଘରଣୀଟି ରନ୍ଧା ବଢା କରିବା ସହିତ ପ୍ରତ୍ୟେକ ଜିନିଷକୁ ଯଥାସ୍ଥାନରେ ରଖିବା ଓ ଘରର ଅନାବଶ୍ୟକ ଜିନିଷ ଅର୍ଥାତ୍ ଆବର୍ଜନାକୁ ଘରୁ ବାହାର କରି ତାର ସଦୁପଯୋଗ କରିବା ଗୃହିଣୀର କର୍ତ୍ତବ୍ୟ ଅଟେ। ହଁ ଭଉଣୀ, ଏହି ମହଙ୍ଗା ବଜାରରେ ବ୍ୟବହାର ପରେ ଜିନିଷକୁ ଫୋପାଡ଼ି ନ ଦେଇ ତାର ପୁନର୍ବ୍ୟବହାର କରିବା ଗୋଟିଏ ସୁଗୃହିଣୀର କର୍ତ୍ତବ୍ୟ ଅଟେ। ତେବେ ଘରେ ବ୍ୟବହାର ହେଉଥିବା ଡବା ବା ବୋତଲକୁ ଫୋପାଡ଼ି ନ ଦେଇ ପରିଷ୍କାର କରି ବିଭିନ୍ନ ପ୍ରକାର ଫୁଲଦାନୀ ତିଆରି କରିପାରିବେ। ଘରେ ଫୋପାଡ଼ି ଦେଉଥିବା ଚିରା ଲୁଗାକୁ ସରୁ ସରୁ କାଟି ଉଲ୍ରେ ସ୍ୱେଟର ବୁଣିଲା ପରି ଟେବୁଲ କ୍ଲଥ୍ ଓ ପାପୋଚ୍ ଆଦି ତିଆରି କରିପାରିବେ। ପୁରୁଷମାନଙ୍କର ଛିଣ୍ଡା ଜିନ୍ସ ପ୍ୟାଣ୍ଟ ବା ଅନ୍ୟ ପ୍ୟାଣ୍ଟକୁ କାଟି ସୁନ୍ଦର ସୁନ୍ଦର ବ୍ୟାଗ୍ ତିଆରି କରିପାରିବେ। ପୂଜା ପରେ ବ୍ୟବହାର ହେଉଥିବା ମାଟିର ଘଟକୁ ପାଣିରେ ଭସେଇ ନ ଦେଇ ବା ନଷ୍ଟ ନ କରି ତାକୁ ରଙ୍ଗ ଓ ତୁଳି ଦ୍ୱାରା ଚିତ୍ରିତ କରି ଫୁଲଦାନୀ କରି ଘର ସଜାଇ ପାରିବେ। ଘରେ ବ୍ୟବହାର ପରେ ଫୋପାଡ଼ି ଦେଉଥିବା ପଲିଥିନ୍ ବା ଜରି ଓ କାଗଜ ଆଦି ଦ୍ୱାରା ସୁନ୍ଦର ସୁନ୍ଦର କ୍ରାଫ୍ଟ ତିଆରି କରିପାରିବେ। ଆହୁରି ମଧ୍ୟ ଘରେ ବ୍ୟବହାର ପରେ ନଷ୍ଟ ହେଉଥିବା ବଡ଼ ବଡ଼ ପଲିଥିନ୍ରେ ମାଟି ପୁରେଇ ଗଛ ଲଗାଇ ଚାଷ କରିପାରିବେ। ତା ଛଡ଼ା ଘରର ପରିବା ଚୋପା, ଫଳ ଓ ଚୋପା ଆଦିକୁ ଗଛ ମୂଳରେ ସାର ରୂପେ ବ୍ୟବହାର କରିପାରିବେ। ତେବେ ଘରର ଆବର୍ଜନାକୁ ସଦୁପଯୋଗ କରିବା ଏପରିକି ବ୍ୟବହାର ପରେ ଫୋପାଡ଼ି ଦେଉଥିବା ଜିନିଷକୁ ପୁନର୍ବ୍ୟବହାର କରିବା ଗୃହିଣୀର କର୍ତ୍ତବ୍ୟ ଅଟେ।

ଆଜିର ଏହି ମହଙ୍ଗା ବଜାରରେ ମଣିଷ ଅଭାବ ଅନାଟନର ଚକି ଭିତରେ ପେଶି ହୋଇ ଅଣନିଶ୍ୱାସୀ ହୋଇଯାଇ ସେଥିରୁ ମୁକ୍ତି ପାଇବାର ରାହା ଖୋଜି ବୁଲୁଛି। ହେଲେ ଶ୍ରୋତା ଭଉଣୀ, ଟିକିଏ ପଛକୁ ଫେରି ଚାହିଁଲେ ଅତୀତ ଆଉ ବର୍ତ୍ତମାନ ଭିତରେ କେତେ ପାର୍ଥକ୍ୟ। ଆଧୁନିକତା ମଣିଷକୁ ଠେଲି ଦେଇଛି ଏହି ଅଭାବ ଅନାଟନର କୂପ ମଧ୍ୟକୁ। ଦିନେ ଗଛର ବଳକଳ ପିନ୍ଧି ପଥରର ଗୁମ୍ଫା ଭିତରେ ରହୁଥିବା ମଣିଷ ଆଜି ପାଟବସ୍ତ୍ର ପିନ୍ଧି ବିରାଟ ଅଟ୍ଟାଳିକା ମଧ୍ୟରେ ରହି ରାଜଭୋଗ କରୁଛି। ହେଲେ ଥରେ ମାତ୍ର ତାକୁ ପଚାରି ବୁଝିଲେ, ସେଇ ଭୋଗବିଳାସ ମଧ୍ୟରେ କ'ଣ ସେ ସୁଖୀ? ଉତ୍ତରରେ ମୁଁ କହିବି ନା। କିଏ କହିପାରିବ ସୁଖର ପରିଭାଷାକୁ? ତେବେ ଏହା ନିଶ୍ଚିତ ଯେ ମନର ସଂଯମତା ହିଁ ସୁଖ। ସେଇ ଦୃଷ୍ଟିରୁ ଗୃହିଣୀମାନଙ୍କର ଦାୟିତ୍ୱ ଅନେକ ବେଶୀ। ସାଧାରଣତଃ ପିଲାମାନେ ଅନୁକରଣପ୍ରିୟ ଅଟନ୍ତି। ତାଙ୍କ ସାଙ୍ଗସାଥିମାନଙ୍କର ଦାମୀ ପୋଷାକ ବା ଅଧିକ ମସଲାଯୁକ୍ତ ଖାଦ୍ୟରେ ସେମାନେ ପ୍ରଭାବିତ ହୋଇ ଘରେ ସେସବୁ ପାଇଁ ଓଳି କରିଥାନ୍ତି। ମାତ୍ର ମା ସେମାନଙ୍କୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଓ ସାଧୁସନ୍ତମାନଙ୍କର ଜୀବନଶୈଳୀ କହି ବୁଝାଇବା ଉଚିତ। ଏହାଦ୍ୱାରା ଘରର ଖର୍ଚ୍ଚକୁ ମଧ୍ୟ ସୀମିତ କରାଯାଇପାରିବ। ଏହିପରି ରୋଜଗାର ଅନୁସାରେ ନିଜର ଘର ତିଆରି କରିବା ଆବଶ୍ୟକ। ନିଜର ରୋଜଗାର ଅନୁସାରେ ଘରର ଖର୍ଚ୍ଚକୁ ତାଲିକାଭୁକ୍ତ କରି ଖର୍ଚ୍ଚକାଟ କରିବା ଉଚିତ। ପୁଣି ସଞ୍ଚୟର ଅଭ୍ୟାସକୁ ବଜାୟ ରଖି ଗୃହିଣୀମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମାସ କିଛି ସଞ୍ଚୟ କରିବା ଉଚିତ। ମାସିକ ସଉଦାକୁ ମଧ୍ୟ ଅଳ୍ପ ଖର୍ଚ୍ଚ

କରି ଆଗାମୀ ମାସ ପାଇଁ କିଛି ସଞ୍ଚୟ କରିପାରିଲେ ଭଲ। ପିଲାମାନଙ୍କୁ ମଧ୍ୟ ସଞ୍ଚୟର ଅଭ୍ୟାସ କରାଇବା ଉଚିତ। ଅଯଥା ଜିନିଷ କିଣି ଘରର ସ୍ୱଚ୍ଛତାକୁ ନଷ୍ଟ ନ କରି ସେହି ଅର୍ଥକୁ ସଞ୍ଚୟ କରିବା ନିତ୍ୟାନ୍ତ ଆବଶ୍ୟକ। ଅଧିକ ଦାମ ଥିବା ଜିନିଷ ଯଥା ପରିବା, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ନ କିଣି କମ୍ ଦାମରେ ଭଲ ଜିନିଷକୁ ପରଖି କିଣିବା ଉଚିତ। ଏପରି କଲେ ଘରର ଖର୍ଚ୍ଚକୁ ସୁଚାରୁ ରୂପେ ଚଳାଇବା ସହିତ ଭବିଷ୍ୟତ ପାଇଁ ସଞ୍ଚୟ ମଧ୍ୟ କରିବା ଉଚିତ।

ଭଉଣୀ, ଆମେ ସବୁ ସଭ୍ୟ ଓ ଶିକ୍ଷିତ, ଭଲ ମନ୍ଦ ବିଚାର କରିବା ଶକ୍ତି ଆମର ଅଛି। ଯଦି ଆମେ ଜାଣି ଶୁଣି ଅକାର୍ଯ୍ୟ କରିବା ତେବେ ଦୋଷ କାହାର? ତେଣୁ ଶ୍ରୋତା ଭଉଣୀ, ବିପଦ ଆସିବା ପୂର୍ବରୁ ସେ ବିପଦର ନିରାକରଣ କରିବା ଓ ତା ପ୍ରତି ସତର୍କ ରହିବା ଆମ

ମାନଙ୍କର କର୍ତ୍ତବ୍ୟ। ଆଜିକାଲି ଅନେକ ଲୋକ ଅର୍ଥାତ୍ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୁଟ୍କା ଅର୍ଥାତ୍ ତଭାକୁ ଖାଇବାରେ ବ୍ୟସ୍ତ ଅଟନ୍ତି, ଆଉ ସେଇଥିପାଇଁ ଅକାଳରେ ବିପଦକୁ ଆଦରି ନିଅନ୍ତି। ତେଣୁ ଗୃହିଣୀମାନେ ମଧ୍ୟ ଏହି ବିପଦ ଆସିବା ପୂର୍ବରୁ ତାର ପ୍ରତିକାର କରିବା ଉଚିତ, ଯେପରି ପ୍ରତ୍ୟେକ ଗୁଟ୍କା ବା ସିଗାରେଟ୍ର ଖଳ ଉପରେ ଏଞ୍ଜୁରିୟସ୍ ଟୁ ହେଲ୍ଥ ବା କ୍ୟାନ୍ସର ରୋଗର ଚିତ୍ରଟିଏ ଥାଏ, ତେଣୁ ତା ବିଷୟରେ ସଚେତନ କରାଇବା ଉଚିତ। ପୁଣି ଅନେକ ସ୍ଥାନରେ ନିଶା ନିବାରଣ କେନ୍ଦ୍ରମାନ ଖୋଲାଯାଇଛି, ତା ସହିତ ଯୋଗାଯୋଗ କରି ଔଷଧ ଖାଇଲେ ମଧ୍ୟ ନିଶା ବା ଧୂମ୍ରପାନରୁ ନିଜକୁ ସୁରକ୍ଷିତ ରଖିପାରିବେ। ପୁଣି କଥାରେ ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ଗୁଡ଼ାଖୁ, ଦୁକ୍ତା, ବିଡ଼ି, ସିଗରେଟ, ଗଞ୍ଜା, ମଦ ଆଦି ନିଶାଦ୍ରବ୍ୟ ଅଟେ, ଆଉ ଏସବୁ ବ୍ୟବହାର କରିବା ଦ୍ୱାରା ଆମେ କ୍ୟାନ୍ସର ପରି ରୋଗକୁ ସ୍ୱାଗତ କରିବା। ତେଣୁ ଏସବୁରୁ ଦୂରରୁ ରହିବା, ନିଜେ ସଚେତନ ରହିବା ଓ ଅନ୍ୟକୁ ସଚେତନ କରାଇବା, ତା ଛଡ଼ା ଆସନ୍ତୁ ସମସ୍ତେ ପ୍ରତିଜ୍ଞା କରିବା ଆଜିଠାରୁ ତବାକୁ ପରିତ୍ୟାଗ କରିବା, ଆଉ ସୁସ୍ଥ ସୁନ୍ଦର ସ୍ୱାସ୍ଥ୍ୟ ସହିତ ସୁଖ ସଂସାରଟିଏ ଗଢ଼ିବା।

0: ଆମ ପରମ୍ପରା ଆଜି ବି ସାରା ବିଶ୍ୱରେ ଆମ ପାଇଁ ପରିଚୟଟିଏ ଦେଇଛି। ଅର୍ଥାତ୍ ଆମ ସଂସ୍କୃତି ଏକ ନିଆରା ସଂସ୍କୃତି, ଯେଉଁ ସଂସ୍କୃତିରେ ରହିଛି ଜୀବେ ଦୟା, ସାଧୁସନ୍ଥମାନଙ୍କୁ ସମ୍ମାନ, ଗୁରୁଜନମାନଙ୍କୁ ସମ୍ମାନ ଆଉ ତାଙ୍କର ସେବା। ମାତ୍ର ଏବେର ଅତ୍ୟାଧୁନିକ ସମାଜରେ ସେସବୁ କ୍ଷୁର୍ଣ୍ଣ ହେବାର ଦେଖାଯାଉଛି। ବେଦର ସେ ବାଣୀ ଅତିଥି ଦେବଭବ, ପିତୃ ଦେବଭବ, ଆଚାର୍ଯ୍ୟ ଦେବଭବ ଆଦି ଆଜିକାଲିର ପିଲାମାନେ ପାଳନ କରିବାକୁ କୁଣ୍ଠାବୋଧ କରୁଛନ୍ତି। କେହି କେହି ଏହି ବେଦବାକ୍ୟ ବିଷୟରେ ଅଜ୍ଞ ମଧ୍ୟ ଅଟନ୍ତି। ତେଣୁ ବାପା ମା ପ୍ରଥମେ ପିଲାମାନଙ୍କୁ ଗୁରୁଜନମାନଙ୍କୁ ସମ୍ମାନ ଦେବା, ସେମାନଙ୍କର ସେବା କରିବା ଓ ସେମାନଙ୍କର ଉପଦେଶକୁ ପାଳନ କରିବା ଆଦି ଶିକ୍ଷା ଦେବା ଉଚିତ। ପିଲାବେଳୁ ହିଁ ଯଦି ପିଲାଟି ଏହି ପରିବେଶ ଓ ସେହିପରି ଶିକ୍ଷା ଅନୁସାରେ ପରିଚାଳିତ ହେବ, ତେବେ ସେ ଭବିଷ୍ୟତରେ ଗୁରୁଜନମାନଙ୍କୁ ସମ୍ମାନ ଦେଇ ଆଉ ସେମାନଙ୍କର ଆଶୀର୍ବାଦରୁ ବଡ଼ ମଣିଷଟିଏ ହୋଇ ସୁଖରେ ରହିବ। ତେଣୁ ସେମାନଙ୍କୁ ପ୍ରଭୁ ଶ୍ରୀରାମଙ୍କର ପିତୃସତ୍ୟ ପାଳନ, ଶ୍ରବଣ କୁମାରଙ୍କର ମାତୃପିତୃ ଭକ୍ତି ଆଉ ଲକ୍ଷ୍ମଣଙ୍କର ଭାତୃଭକ୍ତି ଓ ମାତା ସୀତାଙ୍କର ଶାନ୍ତ ଓ ନମ୍ରତା ସ୍ୱଭାବ ଆଦି ବିଷୟରେ କହି ତାଙ୍କ ମନରେ ଗୁରୁଜନଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ କରାଇବା ଉଚିତ। ଫଳସ୍ୱରୂପ ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ ଗୁରୁଜନମାନଙ୍କୁ ଉତ୍ତମ ଆଚରଣ କରିବେ।
1: ଶୁଣିଲେ ମହିଳା ମଲ୍ କାର୍ଯ୍ୟକ୍ରମ। ଉପସ୍ଥାପନରେ ଥିଲି ମୁଁ ପ୍ରଭାତୀ ଦାସ। କାର୍ଯ୍ୟକ୍ରମ କିଭଳି ଲାଗିଲା ଚିଠି ଲେଖିବାକୁ ଆଦୌ ଭୁଲିବେ। ଆମ ଚିଠି ଲେଖିବାର ଠିକଣା ହେଲା ମହିଳା ମହଲ କାର୍ଯ୍ୟକ୍ରମ, ଆକାଶବାଣୀ ବାରିପଦା, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ପିନ୍ ନମ୍ବର 7570002। ତେବେ ଏତିକିରେ ରହିଲୁ। ନମସ୍କାର।

ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ପ୍ରଭାତୀ ଦାସ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ, ପ୍ରତିପକ୍ଷକୁ ଜବାବ ଦାଖଲ କରିବାକୁ ଦେଲେ 4 ସପ୍ତାହ ସମୟ। ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ନାଗରିକ, କହିଲେ ଶ୍ରମ ଓ ନିୟୋଜନ ମନ୍ତ୍ରୀ। କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଆକଳନ କରିବେ କେନ୍ଦ୍ରୀୟ ଦଳ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟରେ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି। ସୁପ୍ରିମକୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 ତାରିଖରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। 2000 ଟଙ୍କାରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ ବ୍ୟକ୍ତି, ବ୍ୟବସାୟୀ, ୟୁପିଆଇ କାରବାର ଉପରେ ଏହି ଶୁଳ୍କ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନଗଣନା ପ୍ରକ୍ରିୟାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଥିଲେ ଜନଗଣନା ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଦେଶର ଭବିଷ୍ୟତ ସଠିକ୍ ଜନଗଣନା ଦ୍ୱାରା ହିଁ ସ୍ଥିରୀକୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ 3 ତଲାକ ଆଇନ ଏବଂ ଏହାଦ୍ୱାରା ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ତିନ୍ ତଲାକ ପ୍ରଥା ଦ୍ୱାରା ଅସୁରକ୍ଷିତ ମଣୁଥିବା ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆଶା ଓ ସୁରକ୍ଷା ଆଣିପାରିଛନ୍ତି। ଏହା ବିରୁଦ୍ଧରେ ଆଇନ ପ୍ରଣୟନ କରି ସରକାର ପ୍ରତିପାଦନ କରିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଆଧାରରେ ଲୋକଙ୍କୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ସାମାଜିକ ପ୍ରଥାଗୁଡ଼ିକୁ ଲୋପ କରାଯାଇପାରିବ। ଶ୍ରୀ ମୋଦି କହିଛନ୍ତି, ଏହି ଆଇନ ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ସମାଜରେ ସମାନ ଅଧିକାର ପ୍ରଦାନ କରୁଛି।
1: भारत के संविधान की भावना को, बाबा साहब आम्बेडकर की भावना को आदर करते हुए हमारी मुस्लिम बहनों को भी समान अधिकार मिले, उनके अंदर भी एक नया विश्वास पैदा हो, भारत की विकास यात्रा में वो भी सक्रिय भागीदार बने, इसलिए हमने इस महत्वपूर्ण निर्णय को किया।
0: एक आईन कार्यकारी होगा परे ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ତିନି ତଲାକ ମାମଲା 80% ଅଧିକ ହ୍ରାସ ପାଇଛି। ମୁସଲିମ ଆଇନ ବିଶେଷଜ୍ଞ ରାଜା ରିଜଭି କହିଛନ୍ତି, ଏଭଳି ସଂସ୍କାରମୂଳକ ପଦକ୍ଷେପ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଅଧିକ ସଶକ୍ତ କରିପାରିଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଦେଶର 100 କୋଟିରୁ ଉର୍ଦ୍ଧ୍ୱ ଲୋକ ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। 60 କୋଟିରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଉଥିବା ବେଳେ 25 କୋଟି ଲୋକ କର୍ମଚାରୀ ଭବିଷ୍ୟତ ନିଧି ଯୋଜନାର ଲାଭ ପାଉଛନ୍ତି। ସେହିପରି 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ କୃଷକ ଏବଂ ମହିଳାମାନଙ୍କୁ ଅର୍ଥନୈତିକ ସହାୟତା ଯୋଗାଇ ଦିଆଯାଉଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଳ୍ପ ସମ୍ବନ୍ଧୀୟ ଶ୍ରମ ପୁରସ୍କାର ସମ୍ମିଳନୀରେ ଯୋଗଦେଇ ଡକ୍ଟର ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ତଥା ଶ୍ରମିକମାନଙ୍କ କଲ୍ୟାଣ ତଥା ପ୍ରଗତିକୁ ସରକାର ଗୁରୁତ୍ୱ ଦେଉଛନ୍ତି। 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ହମ୍ 25 କରୋଡ ଲୋକଙ୍କୁ ଏସ୍ଆଇସି କି ହେଲ୍ଥ ସିକ୍ୟୁରିଟି ଦେ ରହେ ହେ, 80 କରୋଡ ଲୋକଙ୍କୁ ମୁଫ୍ତ ଅନାଜ ଦେ ରହେ ହେ, 10 କରୋଡ କିସାନ କେ ଆକାଉଣ୍ଟ ମେ ହର 4 ମହିନେ 2000 ରୁପିଆ ଡାଲତେ ହେ। ଆଜ ଦେଶ କେ 10 ଷ୍ଟେଟ ଏସେ ହେ ଯୋ ମହିଳା କେ ଆକାଉଣ୍ଟ ମେ ପ୍ରତି ମହିନେ କୋଇ ନା କୋଇ 2000, 1500, 1200 ଏସି ଆମାଉଣ୍ଟ ଡାଲତେ ହେ। तो मैंने कहा कि क्या सोशल सिक्योरिटी का पार्ट नहीं बन सकता, और कैलकुलेशन चालू करा तो उन्होंने स्वीकारा कि इंडिया आज 101 करोड़ यानी कि 68% लोगों को सोशल सिक्योरिटी देता है।
0: आपण माने संवाद सुनुछन्ते आकाशवाणी पर। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସରକାର ଏକ ଦଳ ପଠାଇବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରବି ଅଭିଯାନ 2026 ଆଧାରିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟ ସରକାର ସେଠାରେ କେତେକ ଅଞ୍ଚଳରେ ମରୁଡ଼ି ନେଇ ଘୋଷଣା କରିଛନ୍ତି। ଆସନ୍ତା ମାସ 3 ତାରିଖରେ ସ୍ଥିତି ଆକଳନ କରିବାକୁ କେନ୍ଦ୍ରୀୟ ଦଳ କର୍ଣ୍ଣାଟକକୁ ଯିବେ। କେନ୍ଦ୍ର ସରକାର ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏଲ୍ନିନୋ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି, କୃଷିକ୍ଷେତ୍ର ପାଇଁ ଆହ୍ୱାନ ସୃଷ୍ଟି କରୁଥିଲେ ମଧ୍ୟ ଭାରତ ଖରିଫ୍ ଫସଲ ଲକ୍ଷ୍ୟ ପୂରଣ କରିପାରିଛି। ଜାତୀୟ ଏକତା ଯାତ୍ରାର ଅଂଶସ୍ୱରୂପ ଆଜି ଛାତ୍ରଛାତ୍ରୀଙ୍କ ଏକ ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାବ ବିନିମୟ କରିଛନ୍ତି। ସିକିମ୍ର ଗ୍ୟାଙ୍ଗଟକ୍ ଏବଂ ଅରୁଣାଚଳ ପ୍ରଦେଶର ତୌୱାଙ୍ଗର ଲୌଗମ୍ଫା ଅଞ୍ଚଳରୁ ଆସିଥିବା ଏହି ଛାତ୍ରଛାତ୍ରୀ ଦଳଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଏବଂ ଦେଶର ପ୍ରଗତି ଓ ବିକାଶରେ ଅଂଶୀଦାର ହେବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ସ୍ୱାୟତ୍ତ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ତଥା ବଦନାମ କରିବାକୁ ବିରୋଧୀ ଦଳଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନଡ୍ଡା କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କୁ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି, ଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ସେମାନେ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର ମାଧ୍ୟମରେ ଏକ ଖରାପ ପରିବେଶ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି।
3: ଭାରତ ଦେଶ କେ 140 କରୋଡ ଭାରତୀୟ କେ ଅଥକ ପରିଶ୍ରମ ସେ ବିକଶିତ ଭାରତ କେ ସଂକଳ୍ପ କୁ ସିଦ୍ଧ କର ରହା ହେ। ବୈଶ୍ୱିକ ମଞ୍ଚ ପର ଭାରତ କା ଡଙ୍କା ବଜ ରହା ହେ, ତବ ଦୁର୍ଭାଗ୍ୟ ସେ କଂଗ୍ରେସ ଔର ପୁରି ଇଣ୍ଡି ଗଠବନ୍ଧନ ଦେଶ କି ଇସ୍ ପ୍ରଗତି କୁ ଦେଖ କର କୁଣ୍ଠିତ ହେ ଔର ହତାଶ ହେ। ଚୁନାଓ ଆୟୋଗ ସେ ଲେକର ଦେଶ କି ସର୍ବୋଚ୍ଚ ଅଦାଲତୋ ତକ ଇନକେ ହର ଝୁଟ କି ହାୱା ନିକଲ ଚୁକି। ଜବ ଇନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଲଗାତାର 5ମ ଦିନରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଥମାର୍ଦ୍ଧରେ ଗୃହ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଚସ୍ପତି ବିଧାନସଭାକୁ ପ୍ରଥମେ 10:36 ପୂର୍ବାହ୍ନ 11:30 ଓ ପରେ 12:17 ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସଦସ୍ୟ ସୌଭିକ ବିଶ୍ୱାଳଙ୍କ ଏକ ତାରକା ପ୍ରଶ୍ନର

0: ନଜର ରଖି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ବିରୁଦ୍ଧରେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ। ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳକୁ ଶାସକ ଦଳ ବିଧାୟକ ସମାଲୋଚନା କରି କହିଛନ୍ତି, ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୁଖ୍ୟମନ୍ତ୍ରୀ ସ୍ଥିତିର ମୁକାବିଲା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ବୁଝୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ଲୋକଙ୍କ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଉଦ୍ଦେଶ୍ୟମୂଳକ ଭାବେ ଗୃହ ଚଳାଇ ଦେଉନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି ଶାସକ ଦଳର ସଦସ୍ୟ ଆକାଶ ଦାସ ନାୟକ, ସନାତନ ବିଜୁଳି, ଭାସ୍କର ମଢ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ ନାୟକ, ଅମର ନାୟକ, ଜୟ ଢୋଲକିଆ ଓ ଦୁର୍ଗା ପ୍ରସନ୍ନ ପ୍ରମୁଖ କହିଥିଲେ। ରାଜ୍ୟର ଋଣଭାର 2027 ମାର୍ଚ୍ଚ ମାସ ଶେଷ ସୁଦ୍ଧା 1,48,187,82,00,000 ଟଙ୍କାରେ ପହଞ୍ଚିବ ବୋଲି ବଜେଟ୍ରେ ଆକଳନ କରାଯାଇଛି। ବିଧାନସଭାରେ ସଦସ୍ୟ ତୁଷାରକାନ୍ତି ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ 31,344.59 ଟଙ୍କା ହେବ ବୋଲି ଆକଳନ କରାଯାଛି। ରାଜ୍ୟ ସରକାର 2005-06 ଆର୍ଥିକ ବର୍ଷଠାରୁ ପ୍ରତ୍ୟେକ ବର୍ଷ କ୍ରମାଗତ ଭାବେ ରାଜସ୍ୱ ବଳକା ସୃଷ୍ଟି କରିଆସୁଛନ୍ତି। ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଏବଂ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟରେ ଗତ 2 ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ବିଭିନ୍ନ ବିଭାଗର 240 ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଫନ୍ଦି ମାମଲା ଏବଂ 130 ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମାମଲାଗୁଡ଼ିକରେ 306,47,00,000 ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। 285 ଜଣ ଦୋଷୀ ସାବ୍ୟସ୍ତ ହେବା ସହ 685 ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପନିର ଓ ଛେନା ଅପମିଶ୍ରଣକୁ ରୋକିବା ନେଇ 18 ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। କଟକରେ ଚଢ଼ାଉ କରାଯାଇ 71 କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି। ସେହିଭଳି ନିଆଳିରେ ଅପମିଶ୍ରିତକାରୀଙ୍କ ଉପରେ ବିଏନ୍ଏସ୍ ଧାରା 275ରେ ଏତଲା ଦାୟର କରାଯାଇଛି। ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ 2 ବର୍ଷ ମଧ୍ୟରେ 95,91,000 ଟଙ୍କାର ଜୋରିମାନା ଆଦାୟ କରାଯିବା ସହ 413 ମାମଲା ରୁଜୁ କରାଯାଇଛି ବୋଲି ଡକ୍ଟର ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ଜଳଙ୍ଗା, ବୁଢ଼ାବଳଙ୍ଗ ଏବଂ ଶାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, 26 ଜିଲ୍ଲାର 205 ବ୍ଲକ, 1,360 ପଞ୍ଚାୟତର 7,834 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ବନ୍ୟା ଜନିତ ସମସ୍ୟାର ସମାଧାନ ହୋଇନି ସେଠି ରନ୍ଧା ଖାଦ୍ୟ ସେତେଦିନ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ଯେତେବେଳେ ପର୍ଯ୍ୟନ୍ତ ଅବସ୍ଥା ସ୍ୱାଭାବିକ ହୋଇନାହିଁ। ଚାଷୀ ଚାଷ କରିବା ପାଇଁ ଚାହିଁବେ, ବିଭିନ୍ନ ପ୍ରକାର ବିହନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱଳ୍ପ ମିଆଦି ଋଣଟାକୁ ଦୀର୍ଘ ମିଆଦି ଋଣ କରିବା, ଲିଫ୍ଟ ଇରିଗେସନ୍ କ୍ଷତିଗ୍ରସ୍ତ ହୋଇଥିଲା ତାକୁ ମଧ୍ୟ ମରାମତି କରିବା ପାଇଁ ମଧ୍ୟ 33 କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜଳସମ୍ପଦ ବିଭାଗକୁ ମଧ୍ୟ ଦେଇଛୁ। ପିଆର୍ ଡିପାର୍ଟମେଣ୍ଟର ରାସ୍ତାଘାଟର କ୍ଷତି ପାଇଁ ମଧ୍ୟ ରିପୋର୍ଟ ଆସିଥିଲା, ସେମାନଙ୍କୁ ମଧ୍ୟ 137 କୋଟି ଟଙ୍କା ପ୍ରଦାନ କରିଛୁ।
0: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ 8,00,000 କ୍ୟୁସେକ୍ ଜଳ ପ୍ରବାହିତ ହେବ। ମହାନଦୀକୁ ଛାଡ଼ି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ଶାଳନ୍ଦୀ ନଦୀରେ ପାଣି ହ୍ରାସ ପାଇଛି। ମହାନଦୀ ପାଇଁ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ତଳିଆ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 629.52 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 5,30,246 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 30 ଗେଟ୍ ଦେଇ 4,92,060 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସୁବ୍ୟବସ୍ଥିତ ଓ ସର୍ବୋତ୍ତମ ବ୍ୟବହାର ନିଶ୍ଚିତ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁତ୍ୱ ଦେଉଛି। ଏହି ପରିପ୍ରେକ୍ଷୀରେ ଦୀର୍ଘ ସମୟ ଧରି ଅବ୍ୟବହୃତ ରହିଥିବା କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲିଜ୍ ପ୍ରଦତ୍ତ ତଥା ହସ୍ତାନ୍ତରିତ ସରକାରୀ ଜମିର ସମୀକ୍ଷା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା

0: କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ପିଏମ୍ ସ୍ୱନିଧି ସମ୍ପର୍କରେ।
1: କ୍ଷୁଦ୍ର ଓ ରାସ୍ତାକଡ଼ ବିକ୍ରେତାଙ୍କୁ ସହଜ ଋଣ ଯୋଗାଇବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଅବଧିକୁ 2030 ମାର୍ଚ୍ଚ ମାସ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଜନାରେ ବିନା ବନ୍ଧକରେ ପ୍ରଥମ ପର୍ଯ୍ୟାୟରେ 15,000, ଦ୍ୱିତୀୟ ପର୍ଯ୍ୟାୟରେ 25,000 ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। 2020 ଜୁନ୍ ମାସ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ମାସ 12 ସୁଦ୍ଧା 76,95,000 ଅଧିକ ଉଠା ଦୋକାନୀକୁ 1,15,00,000 ଋଣ ମଞ୍ଜୁର କରାଯାଇଛି। ଯୋଜନାରୁ ଝାରସୁଗୁଡ଼ା ସହର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ବସନ୍ତ ଜେନା।
2: ଛୋଟ ଛୋଟ ବ୍ୟବସାୟୀ ଓ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସହଜ ଋଣ ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଏବେ ମାର୍ଚ୍ଚ 2030 ଯାଏ ଜାରି ରହିବ। ପୁନର୍ଗଠିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 15,000 ଟଙ୍କାର ଋଣ ବ୍ୟବସ୍ଥା ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 25,000 ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ଯାଏଁ ଋଣ ବ୍ୟବସ୍ଥା ରହିଛି। ଋଣ ପରିଶୋଧ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଋଣ ବ୍ୟବସ୍ଥା କରାଯାଇଛି। ଯୋଜନାରେ ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ଋଣ ସଫଳତାର ସହିତ ପରିଶୋଧ କରିଥିବା ଯୋଗ୍ୟ ଭେଣ୍ଡରଙ୍କ ପାଇଁ UPI ସହିତ ଯୋଡ଼ାଯାଇଥିବା ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଜିଲ୍ଲା ମର୍ଚେଣ୍ଟ ଆସୋସିଏସନ ସଭାପତି ହୀରାଲାଲ ଲୋକଚନ୍ଦାନୀ କହନ୍ତି,
3: ଛୋଟ ଛୋଟ ବେପାରୀ ବହୁତ ଖୁସିରେ ଅଛନ୍ତି ଆଉ ଏହାକୁ ଏବେ ସରକାର 2030 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ଏକ୍ସଟେଣ୍ଡ କରିଛନ୍ତି। ଏହା ପାଇଁ ସବୁ ବେପାରୀ ଖୁସି, ଆମର ଝାରସୁଗୁଡ଼ା ବି ଏଥିରେ ବହୁତ ଉପକୃତ ହୋଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀୟା।
0: ଶହୀଦ ଆଜମ ଭଗତ ସିଂହଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ସେପ୍ଟେମ୍ବର ମାସ 28 ପଞ୍ଜାବର ଲାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରଠାରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଆଶାକର୍ମୀ ଓ ହିତାଧିକାରୀଙ୍କ ସହ ସେବା ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିଶୁଙ୍କ ପ୍ରାଥମିକ ଯତ୍ନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳାନ୍ତକ ରୋଗର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟୀକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କର ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ସେହି ଶିଳ୍ପୀ ନମିତା ଅଗ୍ରୱାଲ କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ନନ୍ଦିତା ଭଞ୍ଜ, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଶିଳ୍ପୀ ଶ୍ରୀଚରଣଙ୍କ କଣ୍ଠରୁ। ଗୀତ ଅରୁଣ ମହାମନ୍ତ୍ରୀ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: धावकः गुलवीरसिंहः पुरुषाणां पञ्चदशशत किलोमीटर मीटर मितायां धावनस्पर्धायां द्वितीयं स्थानं प्राप्य अस्मिन् क्रीडामहोत्सवे स्वस्य द्वितीयं रजतपदकं प्राप्तवान् इति वार्ताः।
2: एशियन गेम्स 2026 आईजी नगोया।
3: Welcome back to your Asian Games update, where the Indian flag is back on the podium. I'm Vidushi Vats with Mohammed Shahid Azmi, and we have huge athletics update coming in live from the Asian Games. India has won more than 300th athletics medal at the Asian Games, and it is Murali Sri Shankar who has created this landmark moment. Sri Shankar wins silver in the men's long jump, produced a best jump of 8.06.

0: ଭାବେ ଜୀବନ ଜୀବିକା ନିର୍ଦ୍ଧାରିତ ହୋଇଛି, କୌଳିକ ବୃତ୍ତିରେ ନିର୍ଦ୍ଧାରିତ ହୋଇଛି, ତାହାର ଉତ୍ପାଦନ ବୃଦ୍ଧି କରିବା ସହିତ ସେଥିରେ ଯୋଉ କର ଆସୁଛି, ଯୋଉ ଟ୍ୟାକ୍ସ ଆସୁଛି, ସେ ଟ୍ୟାକ୍ସର ମଧ୍ୟ ଅଭିବୃଦ୍ଧି ଘଟିପାରିଲା ଏବଂ ଲୋକଙ୍କ ପାଖରେ କମ୍ ଦରରେ ପହଞ୍ଚି ପାରିଲା। ସେଠି ହେଲେ ଟିକସଟା ଅଧିକ ହଉଥିଲା ଏବଂ ତାହା ଭାରତର ବାହାର ଦେଶକୁ ଯାଉଥିଲା, ଅନ୍ୟ ମାଟି ପାଇଁ ଟିକସଟା କାର୍ଯ୍ୟକାରୀ କରୁଥିଲା। ଏଇଟା ହେବା ଦ୍ୱାରା ଭୋକାଲ ଫର ଲୋକାଲ ଟ୍ୟାକ୍ସ ଭାରତ ସରକାରଙ୍କୁ ମିଳିଲା ଏବଂ ସେ ଟ୍ୟାକ୍ସ ମଧ୍ୟ ଅତ୍ୟଧିକ ହେଲା ନାହିଁ, ଯାହାକି ଲୋକଙ୍କ ଉପରେ ଚାପ ଭାବରେ ପଡିଲା। ଏଣୁ ଲୋକ ଅତି କମ୍ ଦରରେ ପାଇଲେ ଏବଂ ସେମାନେ ବ୍ୟବହୃତ କରୁଥିବା ସାମଗ୍ରୀର ଫଳସ୍ୱରୂପ ଯୋଉ ଟିକସ ଭାରତ ସରକାରଙ୍କୁ ଆସିଲା ବା ରାଜ୍ୟ ସରକାରଙ୍କୁ ଆସିଲା, ତାହା ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେଇପାରିଲା ଏବଂ ଏହାଦ୍ୱାରା ଆମ ଟିକସର ବି ଅଭିବୃଦ୍ଧି ଘଟିପାରିଛି।
1: ଯୁବଶକ୍ତି ହେଲା ରାଷ୍ଟ୍ର ଶକ୍ତି, ଯଦି ଦେଶର ବିକାଶ ଘଟିବ ତାହେଲେ ଯୁବକମାନଙ୍କ ଦ୍ୱାରା ଘଟିବ। ଆଜି ଭୋକାଲ ଫର ଲୋକାଲର କଥାରେ ଯଦି ଆମେ ଯୁବକମାନଙ୍କୁ ନେଇ ଆଉ ଟିକେ ଅଧିକ ରୁଦ୍ଧିମନ୍ତ କରିବା, ତେବେ ଗୋଟିଏ କଥା ଯେ ତାକୁ ଦେଶ ବ୍ୟାପୀରେ ଏବଂ ଦେଶର ସମ୍ପୂର୍ଣ୍ଣ ସଫଳତା ଦେବା ପାଇଁ ଯୁବପିଢ଼ିଙ୍କର ହିଁ ପ୍ରଚ୍ଛନ୍ନ ହାତ ରହିବ। ଆଜିକାଲି ଯୋଉ ଡିଜିଟାଲ ଇଣ୍ଡିଆ ଅଛି, ସେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଏବଂ ସବୁ ବର୍ଗର ଯୁବକମାନଙ୍କ ପାଖରେ ଗୋଟିଏ ଗୋଟିଏ ଆଣ୍ଡ୍ରଏଡ୍ କାହା ନା କାହା ପାଖରେ ରହିଛି ଏବଂ ସମସ୍ତେ ମୋବାଇଲରେ ବି ନିଜର ସମୟ ନିୟୋଜିତ କରୁଛନ୍ତି। ତେଣୁ ଯେତେବେଳେ କି ଏଇ ଭୋକାଲ ଫର ଲୋକାଲ କ୍ଷେତ୍ରରେ ସ୍ଥାନୀୟ ଯୁବକମାନେ ନିଜର ପ୍ରଡକ୍ଟଟିକୁ ବା ନିଜର ଉତ୍ପାଦନଟିକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ବା ଜାତୀୟ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ, ଆଉ ଆଜିକାଲି ଯୋଭଳି ଭାବେ ଡିଜିଟାଲ ମାର୍କେଟର ବି ସୁବିଧା ରହିଛି, ତାହାକୁ ଯଦି ଉପଯୋଗ କରିବେ ତେବେ ନିଶ୍ଚିତ ଭାବେ ଏ ଭୋକାଲ ଫର ଲୋକାଲ ଆହୁରି ସଫଳ ହେବ ଏବଂ ଯେକୌଣସି ଅଞ୍ଚଳର ସ୍ଥାନୀୟ ଉତ୍ପାଦନଟି ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ପହଞ୍ଚିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଏବଂ ଏହାଦ୍ୱାରା ଯୁବବର୍ଗର ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ହେବ ଏବଂ ଆମର ଯୋଉ GDP ରହିଛି ବି ସେ GDPର ବି ଅଭିବୃଦ୍ଧି ଘଟିବ। ଆଜି ସମୟରେ ସରକାର ବ୍ୟବସ୍ଥା ଭିତରେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ଆର୍ଥିକ ଅନ୍ତରାୟ ନାହିଁ କହିଲେ ଚଳେ, କାରଣ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ଋଣ ଦେବା ଏବଂ ତାକୁ ପୁଣି ସବସିଡି ଦେବା ଏବଂ ଅତି ସହଜ କିସ୍ତିରେ କିଭଳି ଭାବେ ତାକୁ ସୁଝିବା ଏବଂ ଛାଡ଼ କରିବା, ଏ ସମସ୍ତ ସୁବିଧା ବି ସରକାର ଯୁବବର୍ଗମାନଙ୍କ ପାଇଁ ରଖିଛନ୍ତି। ଯେଭଳି ଭାବେ ତାର ଗୋଟିଏ ଉଦାହରଣ ହେଲା ମୁଦ୍ରା ଲୋନ୍, ଏଣୁ ଆଜିକାଲି ଯେକୌଣସି ଜାତୀୟ ବ୍ୟାଙ୍କରୁ ଆପଣ ମୁଦ୍ରା ଲୋନ୍ ଆଣିପାରିବେ ଏବଂ ତାର ଭୋକାଲ ଫର ଲୋକାଲ କ୍ଷେତ୍ରରେ ସେ ଯେକୌଣସି ସେ ହସ୍ତତନ୍ତ କ୍ଷେତ୍ରରେ ହଉ, ମାଟି ପାତ୍ରର ପ୍ରଡକ୍ସନରେ ହଉ, କି ନିଜର ଅଞ୍ଚଳରେ ଉତ୍ପାଦନ ହଉଥିବା ମସଲା ମସଲିର ଉତ୍ପାଦନରେ ହଉ, ବୁଣାକାରମାନଙ୍କର ବିଭିନ୍ନ ଦ୍ରବ୍ୟର କଥା କୁହନ୍ତୁ, ଏ ସବୁଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ଅତି ସହଜରେ ବି ଋଣ ମିଳିପାରୁଛି। ଏଣୁ ଯୁବବର୍ଗ ସେଇ ଋଣକୁ ଆପଣାଇ ନିଜର ଆର୍ଥିକ ମେରୁଦଣ୍ଡକୁ ସ୍ୱାବଲମ୍ବନଶୀଳ ହେବା ପାଇଁ, ସେ କେବଳ ସରକାରୀ ଚାକିରି ଉପରେ ନିର୍ଭର ନ କରି ଆତ୍ମନିର୍ଭର ହେବା ପାଇଁ ଭୋକାଲ ଫର ଲୋକାଲକୁ ଏକ ଉତ୍ତମ ମାଧ୍ୟମ ରୂପେ ଯଦି ସେମାନେ ବାଛି ନେବେ, ତାହେଲେ ଆମ ଦେଶର ଅଭିବୃଦ୍ଧି, ଅଞ୍ଚଳର ଅଭିବୃଦ୍ଧି ଏବଂ ରାଜ୍ୟର ଅଭିବୃଦ୍ଧି ଘଟିବା ସହିତ ବଜାର କ୍ଷେତ୍ରରେ ଭାରତର ଗୋଟେ ସ୍ଥାନ ଭିନ୍ନ ଆଡକୁ ଗତି କରିବ। ଯୋଉ ସ୍ୱପ୍ନ ରହିଛି ପ୍ରଧାନମନ୍ତ୍ରୀଙ୍କର ବିକଶିତ ଭାରତ, ସେ ବିକଶିତ ଭାରତର ସ୍ୱପ୍ନ ଯଦି ପୂରଣ କରିପାରିବେ, ତାହେଲେ ଏଇ ଯୁବପିଢ଼ି ଆଧୁନିକ ଡିଜିଟାଲ ପ୍ଲାଟଫର୍ମକୁ ୟୁଜ୍ କରି ଏବଂ ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ବିଭିନ୍ନ ଲୋନ୍କୁ ଆପଣାଇ କେବଳ ସଫଳ ଦେଇପାରିବେ ଏ ଭୋକାଲ ଫର ଲୋକାଲ ମାଧ୍ୟମରେ।
2: ଶୁଣୁଥିଲେ ଆଲୋଚନା, ଭୋକାଲ ଫର ଲୋକାଲକୁ ଆଗେଇ ନେବେ ବର୍ତ୍ତମାନର ଯୁବପିଢ଼ି, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅନନ୍ତ ନାରାୟଣ ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
3: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆରବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆରେ ତମେ କୁଆଡେ ବାହାରିଛ?
6: ଏଇ ଚେକଅପ ପାଇଁ।
5: କି ଚେକଅପ? ନାଇଁ ମ, ତମ ଭାଇ କହୁଥିଲେ ଆଗରୁ ଟିକେ ପୁଅ କି ଝିଅ ଜାଣିଦେଲେ।
7: ଝିଅ ପୁଅ ଯଦି ସମାନ ତେବେ ଲିଙ୍ଗ ଚୟନ କରିବା କାହିଁକି?
6: ଏଇ ଆମ ପଣ୍ଡା ଆମ ଘରେ ଅଲଟ୍ରାସାଉଣ୍ଡ ଖୋଲିଛି ତ ଟିକିଏ।
7: ଶୁଣ, ଗର୍ଭ ସଞ୍ଚାର ପୂର୍ବରୁ ଏବଂ ଗର୍ଭଧାରଣ ପରେ ଲିଙ୍ଗ ନିରୂପଣ ପିସି ଏବଂ ପିଏନ୍ଡିଟି ଅଧିନିୟମ 1994 ଅନୁଯାୟୀ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ। ଆହୁରି ଗୋଟେ କଥା ମନେ ରଖିଥା, ସରକାରଙ୍କ ତରଫରୁ ସୂଚନାଦାତାଙ୍କୁ ପ୍ରୋତ୍ସାହନ ରାଶି ହିସାବରେ 25,000 ଟଙ୍କା ପ୍ରଦାନ କରାଯାଉଛି।
8: ଭାଇ ଭାଇ, ସରକାର ପଣ୍ଡାଙ୍କ ଅଲଟ୍ରାସାଉଣ୍ଡ ମେସିନ ସିଜ୍ କରି ଘର ସିଲ୍ କରିଦେଲେ।
9: ଲିଙ୍ଗଗତ ଆଇନର ଉଲ୍ଲଙ୍ଘନ କରୁଥିବା କୌଣସି ପ୍ରକାର ବିଜ୍ଞାପନ, ପ୍ରକାଶନ, ପ୍ରଚାର, ଭିଡିଓ, ବ୍ଲଗ୍ ଓ ବାଛ ବିଚାର, ଉତ୍ପାଦର କ୍ରୟ ଏବଂ ବିକ୍ରୟ ଆପଣଙ୍କ ନଜରକୁ ଆସିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରାଧିକୃତ ଅଧିକାରୀଙ୍କୁ ଜଣାନ୍ତୁ। ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ।
10: ତୁ ଚିନ୍ତା କରନା, ହଳଦୀ କି ଗାଈ ଘିଅ ଟିକେ ଗରମ କରି ଲଗେଇଦେଲେ ଭଲ ହେଇଯିବ।
11: ସେ ଭୁଲ ଜମା କର ନାହିଁ ବାପା,
12: ସେଦିନ ପରେ ଆଶା ଦିଦି ଏତେ ବୁଝେଇଥିଲେ
11: କୁକୁର କି କୌଣସି ଜନ୍ତୁ କାମୁଡ଼ିଲେ ତାକୁ ଆଦୌ ହାଲୁକାରେ ନବନି ବୋଲି। କ୍ଷତସ୍ଥାନ ଛୋଟ ହଉ କି ବଡ଼, ତାକୁ ଚଳନ୍ତା ପାଣିରେ 15 ମିନିଟ୍ ଯାଏ ଯେକୌଣସି ସାବୁନରେ ଭଲ ଭାବରେ ଧୋଇବ। ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯାଇ ସଠିକ୍ ସମୟରେ ଆଣ୍ଟି ରାବିଜ୍ ଟୀକାର ସମ୍ପୂର୍ଣ୍ଣ ମାତ୍ରା ନେବ। ଟୀକା ନ ନେଲେ ରାବିଜ୍ ରୋଗ ହେବାର ସମ୍ଭାବନା ଅଧିକ, ଆଉ ଥରେ ରାବିଜ୍ ରୋଗ ହେଲେ ରୋଗୀର ଜୀବନ ବଞ୍ଚେଇବା ଅସମ୍ଭବ ହୋଇପଡ଼ିବ। ହଁ ଆଜ୍ଞା, ଆପଣମାନେ ବି ସତର୍କ ଆଉ ସଚେତନ ହୁଅନ୍ତୁ, ଯଥା ସମୟରେ ସମ୍ପୂର୍ଣ୍ଣ ମାତ୍ରାର ପ୍ରତିଷେଧକ ଟୀକା ନେଇ ମାରାତ୍ମକ ରାବିଜ୍ ରୋଗରୁ ନିଜକୁ ରକ୍ଷା କରନ୍ତୁ। ଏହି ରାବିଜ୍ ଟୀକା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳିବ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ। ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ବିଲ୍ ସମେତ 4 ବିଲ୍ ପାରିତ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା ପହିଲାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଏକକ ବନ୍ଧୁକ ଚାଳନାରେ ଭାରତର ଇଶା ସିଂଙ୍କୁ ରୌପ୍ୟ ପଦକ। ଏବଂ ହୀରାକୁ ଜଳଭଣ୍ଡାରର 30 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି

0: କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି। ସୁପ୍ରିମକୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 ତାରିଖରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଧାନସଭାରେ ଆଜି 4 ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜୀବିକା ଏବଂ ନିୟୋଜନ କର ବିଲ୍ 2026, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ 2026, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2026 ପାରିତ ହୋଇଛି। ସେହିଭଳି ଓଡ଼ିଶା ଜନବିଶ୍ୱାସ ବିଲ୍ 2026 ମଧ୍ୟ ପାରିତ ହୋଇଥିବା ଜଣାପଡ଼ିଛି। ଗୃହରେ ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରାଜ୍ୟରେ ବର୍ତ୍ତମାନ 16 ସରକାରୀ ମେଡିକାଲ କଲେଜ, 6 ବେସରକାରୀ ମେଡିକାଲ କଲେଜ ଏବଂ ଭୁବନେଶ୍ୱରସ୍ଥିତ ଏମ୍ସକୁ ମିଶାଇ ମୋଟ 3025 ଏମ୍ବିବିଏସ୍ ସିଟ୍ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ବିଭିନ୍ନ ମେଡିକାଲ କଲେଜରେ 696 ଅଧ୍ୟାପକ ପଦବୀ ଖାଲି ରହିଛି। ନୟାଗଡ଼ ଜିଲ୍ଲା କଣ୍ଟିଲର ଐତିହ୍ୟ କାରିଗରୀ କୌଶଳ ଓ ପାରମ୍ପରିକ ଶିଳ୍ପକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାଷ୍ଠ କଂସା ପିତ୍ତଳ କ୍ଲଷ୍ଟର ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ପିପିପି ମୋଡ୍ରେ ପ୍ରତିଷ୍ଠା ହୋଇଥିବା ଏହି କ୍ଲଷ୍ଟର ପାଇଁ 4,53,00,000 ଅନୁଦାନ ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା କାରିଗରଙ୍କୁ ଆର୍ଥିକ ପ୍ରଶିକ୍ଷଣ, ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଓ ବଜାର ସଂଯୋଗର ସୁଯୋଗ ମିଳିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ଜନସାଧାରଣ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିବାଦ କରିବାରୁ 29 ସଂଗ୍ରାମୀ ଶହୀଦ ହୋଇଥିଲେ।
1: କ୍ଷତ ସ୍ଥାନ ଛୋଟ ହଉ କି ବଡ, ତାକୁ ଚଳନ୍ତା ପାଣିରେ 15 ଯାଏଁ ଯେକୌଣସି ସାବୁନରେ ଭଲ ଭାବରେ ଧୋଇବ। ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯାଇ ସଠିକ୍ ସମୟରେ ଆଣ୍ଟି ରାବିଜ୍ ଟୀକାର ସମ୍ପୂର୍ଣ୍ଣ ମାତ୍ରା ନେବ। ଟୀକା ନ ନେଲେ ରାବିଜ୍ ରୋଗ ହେବାର ସମ୍ଭାବନା ଅଧିକ, ଆଉ ଥରେ ରାବିଜ୍ ରୋଗ ହେଲେ ରୋଗୀର ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ। ହଁ ଆଜ୍ଞା, ଆପଣମାନେ ବି ସତର୍କ ଆଉ ସଚେତନ ହୁଅନ୍ତୁ। ଯଥା ସମୟରେ ସମ୍ପୂର୍ଣ୍ଣ ମାତ୍ରାର ପ୍ରତିଷେଧକ ଟୀକା ନେଇ ମାରାତ୍ମକ ରାବିଜ୍ ରୋଗରୁ ନିଜକୁ ରକ୍ଷା କରନ୍ତୁ। ଏହି ରାବିଜ୍ ଟୀକା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳିବ।
0: ଓଡ଼ିଶା ଛତିଶଗଡ଼ ମଧ୍ୟରେ ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆସନ୍ତା 1 ଏ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗଦେବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ବିବାଦର ସମାଧାନ ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
2: ବିବରଣୀ ପ୍ରଦାନ କରିଛନ୍ତି, ଯାହାକୁ କି ଟ୍ରିବ୍ୟୁନାଲ ଆଜି ତାଙ୍କର ଅର୍ଡରରେ ଲିପିବଦ୍ଧ କଲେ। ଆଗାମୀ ଦିନରେ ମଧ୍ୟ ମାନ୍ୟବର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେବ ଏବଂ ମହାନଦୀ ଜଳ ବିବାଦର ଯେଉଁ ଆମିକେବୁଲ ସେଟଲମେଣ୍ଟ କଥା ଆମେ ମୂଳରୁ କହି ଆସୁଥିଲୁ ତାହା ସମ୍ପୂର୍ଣ୍ଣ ହେବାକୁ ଯାଉଛି।
0: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର ଦ୍ୱାରା ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟଠାରେ ପୋଷଣ ଓ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ବାଦ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଜୟନ୍ତ କୁମାର ପଣ୍ଡା ଯୋଗଦେଇ ଏକ ସୁସ୍ଥ ଶରୀର ଓ ନିଶାମୁକ୍ତ ସମାଜ ଦେଶର ଉନ୍ନତିର ମୂଳଦୁଆ ବୋଲି କହିଛନ୍ତି। ଶିଶୁ ଓ ମା'ମାନଙ୍କର ସନ୍ତୁଳିତ ପୁଷ୍ଟିକର ଆହାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ନୟାଗଡ଼ ଜିଲ୍ଲା ଫତେଗଡ଼ଠାରେ ସେବା ପକ୍ଷ 2006

0: ଏକୋଇଶ ଅବସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫତେଗଡ଼ ରାମ ମନ୍ଦିର ନିକଟସ୍ଥ ବିଜୟନଗର ଫତେଗଡ଼ ଜଙ୍ଗଲ ଅଞ୍ଚଳରେ ଆରୋଗ୍ୟ ବନ ବିକଶିତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ଔଷଧୀୟ ଉପକାରୀ ବୃକ୍ଷର ଚାରା ରୋପଣ କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅଧୀନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନକା ଉତ୍ସବ ପାଳିତ ହେଉଛି। ଜିଲ୍ଲାର 14 ପ୍ରକଳ୍ପ ଅଧୀନରେ ଥିବା 2377 ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଉତ୍ସବ ଆୟୋଜନ କରାଯାଉଛି। ଶିଶୁ, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାଠାରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ାଘାଟସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ ଉଦ୍ଘାଟିତ ହୋଇଛି। ଛାତ୍ରୀ ନିବାସ ପ୍ରତିଷ୍ଠା ହେବା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଅନୁକୂଳ ପାଠପଢ଼ା ପରିବେଶ ସୃଷ୍ଟି ହୋଇପାରିଛି। ଜଳାତଙ୍କ ରୋଗର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନେଇ ଆଜି ବିଶ୍ୱ ଜଳାତଙ୍କ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୃଢ଼ ଏକତା। ଜଳାତଙ୍କ ଏକ ଭୂତାଣୁଜନିତ ରୋଗ। ଜଳାତଙ୍କ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର 3000 ଅଧିକ ଉଚ୍ଚ ବିଦ୍ୟାଳୟରେ ଆଜି ଏ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ଚିକିତ୍ସକ ଓ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗଦେଇ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଦ୍ୟୁତ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ପିଏମ୍ଶ୍ରୀ ଏନ୍ଏସ୍ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 25 ମହିଳା ଏକକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଇଶା ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଗୁଲବୀର ସିଂ ଏସୀୟ କ୍ରୀଡ଼ାରେ ଦ୍ୱିତୀୟ ପଦକ ଜିତିଛନ୍ତି। ଶ୍ରୀ ସିଂ 1500 ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। 78 କୁରାସ ପ୍ରତିଯୋଗିତାରେ ଭାରତର ପିଙ୍କି ବଲହରା କାଂସ୍ୟ ପଦକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ମୋଟ 42 ପଦକ ହାସଲ କରି ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ଏଥିରେ 4 ସ୍ୱର୍ଣ୍ଣ, 18 ରୌପ୍ୟ ଏବଂ 20 ବ୍ରୋଞ୍ଜ ପଦକ ରହିଛି। ପାଣିପାଗ ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି 26 ଜିଲ୍ଲାର 205 ବ୍ଲକ, 1360 ପଞ୍ଚାୟତର 7834 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ 8 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁ ଜଳଭଣ୍ଡାର ଜଳସ୍ତର 628.69 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 5,86,295 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 30 ଗେଟ୍ ଦେଇ 5,29,118 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା 1 ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ଏବଂ ହୀରାକୁ ଜଳଭଣ୍ଡାରର 30 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ।

ଆଜିର ପ୍ରସଙ୍ଗ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ଆବଶ୍ୟକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଆଧୁନିକ ଜୀବନଶୈଳୀ ତଥା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣରେ ସୃଷ୍ଟ ବର୍ଜ୍ୟ ପରିବେଶ ପ୍ରତି ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବର୍ଜ୍ୟବସ୍ତୁରୁ ସୃଷ୍ଟ ପରିସ୍ଥିତି ପ୍ରାଣୀ ଜଗତ ପାଇଁ ମୁଖ୍ୟ ପ୍ରତିବନ୍ଧକ ପାଲଟିଛି।

0: ଅଛି, ତେଣୁ ଏହାର ପରିଚାଳନା ଏବେ ସବୁଠାରୁ ବଡ଼ ଆବଶ୍ୟକତା। ବର୍ଜ୍ୟବସ୍ତୁର ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାରଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଏବେ ତ୍ୱରାନ୍ୱିତ କରାଯାଉଛି। ଆଧୁନିକ ଯୁଗରେ ସହରୀକରଣ ତଥା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର ସହ ପ୍ଲାଷ୍ଟିକ୍ ଓ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ପରିବେଶ ତଥା ଜନସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟକ୍ଷ ସଙ୍କଟ ସୃଷ୍ଟି କରୁଛି। ପ୍ରାକୃତିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି। ଏହାର ପ୍ରଭାବ ଆମେ ଏବେ ଅନୁଭବ କରୁଛୁ। ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପାୟନ ଏବଂ ପ୍ରଦୂଷଣ ଆଦି ସମସ୍ୟା ତୀବ୍ର ହୋଇଚାଲିଛି। ଧରିତ୍ରୀ ଏବେ ପ୍ଲାଷ୍ଟିକ୍ ରୂପକ ଦାନବ ସହ ଅହରହ ସଂଗ୍ରାମ କରୁଛି। ମଣିଷର ଜୀବନଯାପନକୁ ସହଜ କରିବା ପାଇଁ ଆବିଷ୍କୃତ ହେଉଥିବା ପ୍ଲାଷ୍ଟିକ୍ ଏବେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି। ଥରେଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ପ୍ଲାଷ୍ଟିକ୍ ପଦାର୍ଥ ବା ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମ୍ପ୍ରତିକ ବ୍ୟସ୍ତ ଜୀବନଶୈଳୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରି ଆସିଥିଲା। ତେବେ ସରକାରଙ୍କ ସମୟୋଚିତ ପଦକ୍ଷେପ ମାଧ୍ୟମରେ ଏହା କ୍ରମଶଃ ପ୍ରତିହତ ହୋଇଛି। ତଥାପି ସମ୍ପୂର୍ଣ୍ଣ ବାରଣ ପାଇଁ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ। ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ବର୍ଜନ କରିବା ଲକ୍ଷ୍ୟ ନେଇ ସରକାର ସଂଶୋଧିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କାର୍ଯ୍ୟକାରୀ କରିଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଉପରେ ଗତ 2022 ଜୁଲାଇ ପହିଲାରୁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। 2021 ସେପ୍ଟେମ୍ବର 30 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 75 μ କମ୍ ଘନତ୍ୱ ବିଶିଷ୍ଟ ପ୍ଲାଷ୍ଟିକ୍ ବ୍ୟବହାରକୁ ବାରଣ କରାଯାଇଥିଲା। 2022 ଡିସେମ୍ବର 31 ତାରିଖଠାରୁ 120 μ କମ୍ ଘନତ୍ୱ ବିଶିଷ୍ଟ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ର ଉତ୍ପାଦନ, ଆମଦାନୀ, ମହଜୁଦ, ବଣ୍ଟନ, ବିକ୍ରୟ ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ସ୍ୱତନ୍ତ୍ର ନିୟମାବଳୀ ଆଧାରରେ ନିର୍ମାତାଙ୍କ ଉପରେ ଉତ୍ତରଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ଲାଷ୍ଟିକ୍ ପ୍ୟାକେଜିଂ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ପାଇଁ ଏହା ସଂଗ୍ରହ ଓ ପୁନଃଚକ୍ରଣକୁ ଆଇନଗତ ଭାବେ ବାଧ୍ୟତାମୂଳକ କରାଯାଇଛି। ଏପରିକି ସଡ଼କ ପଥ ନିର୍ମାଣରେ ମଧ୍ୟ ଏହି ସାମଗ୍ରୀର ଉପଯୋଗ କରାଯାଉଛି। ପିଚୁ ରାସ୍ତା ତିଆରି ବେଳେ ଏହାର ବ୍ୟବହାର ଦ୍ୱାରା ସଡ଼କର ସ୍ଥାୟୀତ୍ୱ ବୃଦ୍ଧି ପାଇବାରେ ସହାୟକ ହେଉଛି। ଗତ ଏପ୍ରିଲ ପହିଲାରୁ ଦେଶବ୍ୟାପୀ ନୂତନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ କାର୍ଯ୍ୟକାରୀ ହୋଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ନିୟମକୁ 2016 ଆଇନ ବଦଳରେ କାର୍ଯ୍ୟକାରୀ କରିଛି। ଏହି ସଂଶୋଧିତ ନିୟମ ଆଧାରରେ ବର୍ଜ୍ୟ ଉତ୍ପତ୍ତି ସ୍ଥାନରେ ଏହାକୁ ଚାରିପ୍ରକାର ପୃଥକୀକରଣ ପାଇଁ ବାଧ୍ୟତାମୂଳକ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଓଦା, ଶୁଖିଲା, ସାନିଟାରୀ ଏବଂ ଅନ୍ୟାନ୍ୟ ବର୍ଜ୍ୟ ଅନ୍ତର୍ଭୁକ୍ତ। ସେହିଭଳି ଇ ବର୍ଜ୍ୟବସ୍ତୁର ପରିଚାଳନା ସାମ୍ପ୍ରତିକ ସମୟର ଏକ ଆବଶ୍ୟକତା ହୋଇଛି। ପୁରୁଣା କମ୍ପ୍ୟୁଟର, ମୋବାଇଲ, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଇ ବର୍ଜ୍ୟ ପରିଚାଳନା ନିୟମ କାର୍ଯ୍ୟକାରୀ କରିଛନ୍ତି। ସ୍ୱତନ୍ତ୍ର ଭାବେ ଇ ବର୍ଜ୍ୟ ସଂଗ୍ରହ କେନ୍ଦ୍ର ଓ ପୁନଃଚକ୍ରଣ ୟୁନିଟ୍ ସ୍ଥାପନ କରାଯାଇଛି। ଇ ବର୍ଜ୍ୟବସ୍ତୁ ଦ୍ୱାରା ସୃଷ୍ଟ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ସ୍ୱଚ୍ଛତା ସାଥୀ ଓ ଜନସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବର୍ଜ୍ୟବସ୍ତୁ ସଂଗ୍ରହ, ତଦାରଖ ଏବଂ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବା ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାଦ୍ୱାରା ସାମାଜିକ ଏବଂ ଆର୍ଥିକ ଭାବେ ସେମାନେ ସଶକ୍ତ ହୋଇପାରୁଛନ୍ତି। ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ନୀତି ଆପଣାଯାଇଛି। ପୁନଃ ବ୍ୟବହାର ଓ ପୁନଃ ଚକ୍ରଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଅନ୍ଲାଇନ୍ ମାଧ୍ୟମରେ ନିୟମର କାର୍ଯ୍ୟକାରିତା ନେଇ ଯାଞ୍ଚ କରାଯାଉଛି। ସମସ୍ତ ପ୍ରକାର ପୁରୁଣା ବର୍ଜ୍ୟବସ୍ତୁକୁ ଡମ୍ପ ସାଇଟ୍ଗୁଡ଼ିକରେ ମ୍ୟାପିଂ ଏବଂ ମୂଲ୍ୟାଙ୍କନକୁ ବାଧ୍ୟତାମୂଳକ କରାଯାଇଛି। ଦେଶରେ ପାହାଡ଼ିଆ ତଥା ଦ୍ୱୀପାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସ୍ଥାନୀୟ ସଂସ୍ଥାଗୁଡ଼ିକର ଉପଯୋଗ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଏଥିପାଇଁ ସଚେତନ କରାଯାଉଛି। ଏ ସଂକ୍ରାନ୍ତ ବିଭିନ୍ନ ନିୟମ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କମିଟିମାନ ଗଠନ କରାଯାଇଛି। ଏହି ଆଲୋଚନାର ଶେଷ ପ୍ରସଙ୍ଗ ହେଉଛି, ବର୍ଜ୍ୟବସ୍ତୁ ପରିଚାଳନା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ନୀତି ନିୟମର ସଠିକ୍ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏକ ସୁସ୍ଥ, ସୁନ୍ଦର, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ସମ୍ଭବ ହୋଇପାରିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ।

0: ସୁରେନ୍ ହେମ୍ବ୍ରମ୍ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ
1: ଅମର ସିଂହ, ମହେନ୍ଦ୍ର ପ୍ରସାଦ ବାଲମୁଚୁ, ମୁକେଶ ହନହାଗା, ବିଶ୍ୱନାଥ ମୁଣ୍ଡୁରୀ, ଦେବେନ୍ଦ୍ର ବଦ୍ରା, ଟୁନି ଜାମୁଦା, ଫୁଲମଣି ଚାମ୍ପିଆ, ହେମାମାଳିନୀ ହେମ୍ବ୍ରମ୍ ଏବଂ ମୋରା ମୁଣ୍ଡୁରୀ।

0: ଉପସ୍ଥାପନ ହୋଇଥିଲା। ଗତକାଲି ଆକାଶବାଣୀର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ 2016ର ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଯବାନମାନେ ଯେଭଳି ଅଦମ୍ୟ ସାହସ ପ୍ରଦର୍ଶନ କରି ନିୟନ୍ତ୍ରଣ ରେଖା ଅତିକ୍ରମ କରି ସନ୍ତାସବାଦ କାର୍ଯ୍ୟ ଓ ସନ୍ତାସବାଦୀଙ୍କୁ ନିପତ୍ କରିବାରେ ସଫଳ ହୋଇଥିଲେ ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ବର୍ତ୍ତମାନ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଭାରତର ଦୃଷ୍ଟିକୋଣ ପରିବର୍ତ୍ତନ ହେବା ସହିତ ଦେଶ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
1: 10 ବର୍ଷ ପହିଲେ 28-29 ସେପ୍ଟେମ୍ବର 2016 ଭାରତୀୟ ସେନା ପାକିସ୍ତାନ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ସର୍ଜିକାଲ ଷ୍ଟ୍ରାଇକ୍ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମ୍ନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା एक नया उदाहरण प्रस्तुत किया था। बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
0: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ 2026 ଲାଗି ଜାତୀୟ ସ୍ତରୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପରେ ଶ୍ରୀ ଚୌହାନ ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ନିଜ ନିଜ ରାଜ୍ୟର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ମରୁଡ଼ି ଅଞ୍ଚଳ ଘୋଷଣା କରିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏହି ରାଜ୍ୟଗୁଡ଼ିକୁ ଅନୁସନ୍ଧାନ ଦଳ ପଠାଇବେ। ଆସନ୍ତା ମାସ 3 ତାରିଖ ଦିନ କେନ୍ଦ୍ରୀୟ ଦଳ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରିବ। ଉଭୟ ରାଜ୍ୟର ଏହି ସ୍ଥିତିରେ କେନ୍ଦ୍ର ସରକାର ଦୃଢ଼ ଭାବେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏତଦ୍ବ୍ୟତୀତ ଦେଶର କୋଣ ଅନୁକୋଣରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ଦିଗରେ ଶ୍ରୀ ଚୌହାନ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ତେବେ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସନ୍ତୁଳିତ ସାର ବ୍ୟବହାର ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସୁପାରିଶ ଅନୁଯାୟୀ ବିଶେଷକରି ଏହାର ପୁଷ୍ଟିକର ତତ୍ତ୍ୱ ଅଭାବକୁ ମେଣ୍ଟାଇବା ଦିଗରେ ଆବଶ୍ୟକ ସାର ବ୍ୟବହାର କରିବା ଲାଗି ଦେଶବ୍ୟାପୀ ଖେତ ବଚାଓ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି।
2: ଯୋ ପ୍ରୟାସ କିଏ ଭାରତ ସରକାର ନେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଖାଦ କି କୋଇ କମି ନହିଁ ଆଇ ଖାଦ କି ବ୍ୟବସ୍ଥା କରନେ କେ ଲିଏ ସରକାର କେ ସଂକଳ୍ପିତ ହେ ଲେକିନ ହମ ୟେ ଜୋର ଜରୁର ଦେ ରହେ କେ ଜିତନା ଜରୁରୀ ହେ ଉତନେ ଖାଦ କା ଉପଯୋଗ ସନ୍ତୁଳିତ ଉପଯୋଗ ଉସକେ ଲିଏ ଖେତ ବଚାଓ ଅଭିଯାନ ହମ ଫିର ଚଲାଏଙ୍ଗେ ତାକି ସଏଲ ହେଲ୍ଥ କାର୍ଡ ମେ ଜୋ ସିଫାରିଶ କି ହେ ମାଟି ମେ ଜୋ ତତ୍ତ୍ୱ କମ ହେ ଉସକେ ଆଧାର ପର କିତନା ଖାଦ ଚାହିଏ ଉତନା ଖାଦ ଡାଲା ଯାଏ ତୋ ମିଟ୍ଟି କା ସ୍ୱାସ୍ଥ୍ୟ ଠିକ ରହେଗା।
0: କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ପ୍ରାଣୀଧନ ବୀମା ଯୋଜନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାର ଶୁଭାରମ୍ଭ କରି ମତ୍ସ୍ୟ ପ୍ରାଣୀପାଳନ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି, ପ୍ରାଣୀଧନ ବୀମା ସେବା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଦକ୍ଷ ସୁଗମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ କରିବା ହେଉଛି ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ଏହି ପୋର୍ଟାଲ ମାଧ୍ୟମରେ ପ୍ରାଣୀମାନଙ୍କର ଏକ ନିରନ୍ତର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଏ କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ବିପଦ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଇପାରିବ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଏହି ପୋର୍ଟାଲରେ 11ଟି ଭାରତୀୟ ଆଞ୍ଚଳିକ ଭାଷା ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ସ୍ଥାନୀୟ ମୁଦ୍ରା ଦ୍ୱାରା ବାଣିଜ୍ୟ କାରବାର, ବାର୍ତ୍ତା ଆଦାନ ପ୍ରଦାନ ବ୍ୟବସ୍ଥା ଓ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ସମ୍ପର୍କିତ ବିବାଦକୁ ସମାଧାନ କରିବା ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ମୁମ୍ବାଇଠାରେ ଅନୁଷ୍ଠିତ ପୁଞ୍ଜିନିବେଶ ସମ୍ପର୍କିତ ଦୁଇପକ୍ଷ ଉଚ୍ଚସ୍ତରୀୟ ଯୁଗ୍ମ ଟାସ୍କଫୋର୍ସର ଚତୁର୍ଦ୍ଦଶ ବୈଠକରେ ଦୁଇ ଦେଶ ମଧ୍ୟରେ ଏହି ଅବସରରେ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି। ଏହି ବୈଠକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଆବୁଧାବି ପୁଞ୍ଜିନିବେଶ କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଶେଖ ହମିଦ ବିନ୍ ଜାୟେଦ ଅଲ୍ ନହିଆ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ନିବେଶକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି 2013 ଏହି ଟାସ୍କଫୋର୍ସ ଗଠନ କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଗତବର୍ଷ ଭାରତ ସଂଯୁକ୍ତ ଆରବ ଏମିରେଟ୍ସକୁ କରିଥିବା ସାମଗ୍ରୀ ଓ ସେବା ରପ୍ତାନୀ ପରିମାଣ $863 ବିଲିୟନ ଥିଲା। ତେବେ ଚଳିତ ବର୍ଷ ଏହି ପରିମାଣକୁ $1 ଟ୍ରିଲିୟନ ପହଞ୍ଚାଇବା ଲକ୍ଷ୍ୟ ଭାରତ ରଖିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆ

0: ଜୀବିକା ହେଉଛି କେବଳ ମାଛ ଚାଷ, ଧାନ ଚାଷ ଏବଂ ପାନ, ଏହିସବୁ ଚାଷ ବର୍ତ୍ତମାନ ସମୁଦ୍ର ଜୁଆର ମାଡ଼ି ଆସି ହଜାର ହଜାର ଚାଷ ଜମିକୁ ମାଡ଼ି ଯାଉଅଛି। ତେଣୁ ମୁଁ ଏ ଅଞ୍ଚଳ ତରଫରୁ ପୂର୍ବତନ ସରପଞ୍ଚ ହିସାବରେ ବା ଏରସମା ବ୍ଲକ ଅଞ୍ଚଳବାସୀ ତରଫରୁ ଅନୁରୋଧ କରୁଛି ସରକାରଙ୍କୁ, ଏ ଅଞ୍ଚଳରେ ତୁରନ୍ତ ଏକ ଜୁଆର ନିୟନ୍ତ୍ରଣ ଉଚ୍ଚ ପଥରବନ୍ଧ କରାଯାଉ।
1: ଜିଲ୍ଲାର ମୋଟ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ 2026 ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ସମୟରେ ଜିଲ୍ଲାରେ ମୋଟ 9,64,301 ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ 65,969 ଜଣଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। ସେହିପରି ସ୍ଥାନ ପରିବର୍ତ୍ତନ ସଂଶୋଧନ ପରେ ନୂତନ ଭାବେ 8,226 ଜଣ ଭୋଟର ଯୋଡ଼ି ହୋଇଛନ୍ତି। ଏବେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 9,06,868 ଜଣ ହୋଇଛି। ସେଥିମଧ୍ୟରୁ ପାରାଦୀପ ନିର୍ବାଚନ ମଣ୍ଡଳୀରେ 2,55,223, ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 2,10,501 ଜଣ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ସମୁଦାୟ ଭୋଟରଙ୍କ ମଧ୍ୟରେ 4,71,787 ଜଣ ପୁରୁଷ, 4,33,995 ଜଣ ମହିଳା ଏବଂ 86 ଜଣ ଅନ୍ୟ ଭୋଟର ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତଳିଆ ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି 29ଟି ମୌଜାର ପାରମ୍ପରିକ ଜଳ ନିଷ୍କାସନ ପଥ। ହଳଦୀପାଣି ଓ ମହାନ୍ଦି ଜଳପଥ ଅବରୋଧ ଗଣ୍ଡିକିପୁର, ଫତେପୁର, ଗୋପିଆକୁଦ ଓ ଅନ୍ୟାନ୍ୟ ପଞ୍ଚାୟତର ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ପ୍ରତିବର୍ଷ ପର୍ଯ୍ୟାପ୍ତ ପରିମାଣରେ ଫସଲ ନଷ୍ଟ ହେଉଛି। ସେହିପରି ବାଲିକୁଦା, ତିର୍ତ୍ତୋଲ, ବିରିଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସମୟରେ ରାସ୍ତାଘାଟ ବୁଡ଼ି ଯାଉଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି, ଖରିଫ ଫସଲ ଉଜୁଡ଼ି ଯାଉଛି। ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ୱକର୍ମା ପୂଜା ସମୟରେ ପାରାଦୀପକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ନେଇ ପାରାଦୀପ କଲେଜ ଏନ୍ସିସି ଆଲୁମିନିର ସଦସ୍ୟ, ଏନ୍ସିସି କ୍ୟାଡେଟ୍ ଓ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ପୌରପାଳିକା ଓ ରୋଟାରୀ କ୍ଲବ ଆହ୍ୱାନରେ କମଳା ସିନେମା ହଲ୍ ପକ୍ଷରୁ କଲେଜ ଛକ ପର୍ଯ୍ୟନ୍ତ ବିଶ୍ୱକର୍ମା ପୂଜାର ବିଭିନ୍ନ ତୋରଣ, ପୂଜା ପେଣ୍ଡାଲ ଓ ରାସ୍ତାକଡ଼ରେ ସଫେଇ କାର୍ଯ୍ୟ କରାଯାଇଥିଲା। ଜିଲ୍ଲାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ତଥା ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ବିଭିନ୍ନ ହୁଣ୍ଡି ଓ ଦାନବାକ୍ସ ଖୋଲାଯାଇ 3 ଦିନ ଧରି ଗଣତି କରାଯାଇଥିଲା। ଏଥିରୁ ମୋଟ 22,91,140 ଟଙ୍କା ମିଳିଥିଲା। ଏଥିସହିତ 23,19,184 ଟଙ୍କାର ସୁନା ଓ ରୂପା ଅଳଙ୍କାର ମିଳିଛି। ଏହି ଗଣତି କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ମନ୍ଦିର ପୁଲିସ ଫାଣ୍ଡି ଅଧିକାରୀ, ମନ୍ଦିର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ମନ୍ଦିର ସେବାୟତଙ୍କ ପ୍ରତିନିଧି ସାମିଲ ହୋଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: It's time for the Asian Games 2026 update.
3: Asian Games 2026 Aichi Nagoya.
4: Welcome back to the Asian Games update. I'm Vidhu Shivats with Mohammed Shahid Azmi. The day at the Games today has just ended and it's time to see how the day has been for India today. But before that, in our last update, we told you that the women's 4x100 meters relay final had got underway. Well, there is no podium finish for India in this one. The Indian quartet of Tamanna, Sneha, Sudeshna and Abhinaya have finished fourth, clocking a season's best of 43.57 seconds, but India missed the podium by just 0.05 seconds. A difficult baton exchange cost the Indian team valuable ground. But that's not all that we have from this absolutely fascinating day of competition. It has been a day of twists, turns, dramatic finishes, and most importantly, four more silver medals for India. And if we talk about the silver medal story of the day, it was Aisha Singh who set the momentum rolling. Aisha won silver in the women's 25-meter pistol, producing a brilliant score of 38 in an incredibly dramatic

0: ମଧ୍ୟ ବହୁତ କଷ୍ଟ ହୋଇଥାଏ, ଗୋଡ଼ ଅଧିକ ଫାଟେ ଓ ଗୋଡ଼ର ଲୋମ ଗୁଡ଼ିକ ମରିଯାଇଥାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଡାଇବେଟିକ୍ ଫୁଟ୍ ହେବାର ପୂର୍ବାବସ୍ଥା ହିସାବରେ ଧରାଯାଏ। ଯଦି କୌଣସି ରୋଗୀଠାରେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି, ସେ ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନେବା ଆବଶ୍ୟକ।
1: ତେବେ ରୋଗୀର ରୋଗ ପରୀକ୍ଷା କିଭଳି କରାଯାଏ?
0: ଏ ରୋଗ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଅବହେଳା କଲେ ପାଦ ବା ଗୋଡ଼ କଟା ହେବା ପରିସ୍ଥିତି ମଧ୍ୟ ପହଞ୍ଚିଥାଏ। ଏ ରୋଗ ଯାଞ୍ଚ କରିବାରେ ଡାକ୍ତରଙ୍କ ଅପେକ୍ଷା ରୋଗୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀ ପ୍ରତ୍ୟେକ ଦିନ ନିଜ ନିଜର ପାଦ ପରୀକ୍ଷିବେ, ମୋ ପାଦରେ କିଛି ଅସୁବିଧା ଅଛି କି ନାହିଁ ତାହା ଦେଖିବେ, ଏବଂ ମେଡିକାଲ ସାଇନ୍ସରେ ଆମ ପାଖକୁ ଯଦି କୌଣସି ରୋଗୀ ଆସୁଛନ୍ତି, ଆମେ ରୋଗୀର ବ୍ଲଡ୍ ସୁଗାର ଚେକ୍ କରିଥାଉ, ଫାଷ୍ଟିଂ ବ୍ଲଡ୍ ସୁଗାର, ଏବଂ ଖାଇବାର 2 ଘଣ୍ଟା ପରେ ପୋଷ୍ଟପ୍ରାଣ୍ଡାଲ ବ୍ଲଡ୍ ସୁଗାର, HbA1c, ଏବଂ ଗୋଡ଼କୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉଛି କି ନାହିଁ, କଲର୍ ଡପ୍ଲର ଅଲ୍ଟ୍ରାସାଉଣ୍ଡରେ ରକ୍ତ ନଳୀରେ କୌଣସି ପ୍ରକାର ପ୍ରୋବ୍ଲେମ୍ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷିଥାଉ। ଏହିସବୁ ହିସାବରେ ଆମେ ରୋଗୀର ରୋଗକୁ ନିୟନ୍ତ୍ରଣ କରିଥାଉ। ଯେତେବେଳେ ଘା ଅବସ୍ଥାରେ ରୋଗୀ ଆମ ପାଖକୁ ଆସନ୍ତି, ସେତେବେଳେ ତାଙ୍କର ପୂଜକୁ ମଧ୍ୟ ପରୀକ୍ଷା କରାଯାଇଥାଏ। ସମୟ ସମୟରେ ରୋଗୀ ଘା ଯେତେବେଳେ ବୋନ୍କୁ ମଧ୍ୟ ଇନଭଲ୍ଭ କରେ, ସେତେବେଳେ ପାଦର ଏକ୍ସରେ ମଧ୍ୟ କରି ଆମେ ଦେଖିଥାଉ।
1: ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମଧୁମେହ ରୋଗୀର ପାଦ ସମସ୍ୟା ଅତି ଜଟିଳ ହୋଇଯାଇଥାଏ, ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ହେବାର ସମ୍ଭାବନା ରହୁଛି କି?
0: ସାଧାରଣତଃ ଆମେ ଜାଣିଛୁ, ଯଦି ଶରୀରର କୌଣସି ଜାଗାରେ କୌଣସି ଘା ଅଧିକ ଦିନ ଧରି ରହୁଛି, ତାହା କ୍ୟାନ୍ସର ଆଡ଼କୁ ଗତି କରେ। କୌଣସି ଘାକୁ ଆମେ ବେଶୀ ଦିନ ରଖିବା କଥା ନୁହେଁ। ସମୟ ସମୟରେ ବେଶୀ ଦିନ ଘା ରହିଲେ ତାହା ସ୍କ୍ୱାମସ୍ ସେଲ୍ କାର୍ସିନୋମା ନାମକ ଏକ କ୍ୟାନ୍ସରକୁ ମଧ୍ୟ ଗତି କରିପାରେ। ସେହି ସମୟରେ ଆମେ ରୋଗୀର ଘାର କିଛି ମାଂସ ପରୀକ୍ଷା ପାଇଁ ବାୟୋପ୍ସି ପାଇଁ ପଠାଇଥାଉ। ଯଦି ତାହା କ୍ୟାନ୍ସର ବୋଲି ଚିହ୍ନଟ ହୁଏ, ତାହେଲେ ତାର ଚିକିତ୍ସା ସେହି ହିସାବରେ ଆମକୁ କରିବା ପାଇଁ ପଡ଼ିଥାଏ।
1: ତେବେ ଜଣେ ମଧୁମେହ ରୋଗୀ ଯଦି ପାଦରେ ଏଭଳି ସମସ୍ୟା ଥାଏ, ତେବେ ଘରୋଇ ଚିକିତ୍ସା କଣ କରାଯାଇପାରେ ଏବଂ ରୋଗୀ ପାଦର ଯତ୍ନ କିଭଳି ନେବା ଦରକାର?
0: ରୋଗର ଚିକିତ୍ସା ଓ ପ୍ରତିକାର ମଧ୍ୟରେ ରୋଗୀର ଚିକିତ୍ସା ଠାରୁ ପ୍ରତିକାରଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ରୋଗୀ ତା ରୋଗର ନିଜେ ପ୍ରତିକାର କରିଲେ ଡକ୍ଟର ପାଖରୁ ଦୂରେଇ ରହିପାରିବ, କାରଣ ଚିକିତ୍ସା ଠାରୁ ପ୍ରତିକାର ନିହାତି ଆବଶ୍ୟକ। ସେଥିପାଇଁ ରୋଗୀ ତାଙ୍କ ଶରୀରରେ ରକ୍ତର ଶର୍କରା ପରିମାଣ ନିୟନ୍ତ୍ରଣ ରଖିବେ। ରୋଗୀ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ସାବୁନ ପାଣି ବିନା ଖାରଯୁକ୍ତ ସାବୁନରେ ଧୋଇବେ। ପାଦକୁ ସଫା କପଡ଼ାରେ ପୋଛି ଶୁଖିଲା ରଖିବେ। ଆଙ୍ଗୁଳି ସନ୍ଧିକୁ ଶୁଖିଲା ମଧ୍ୟ ରଖିବା ନିତ୍ୟାନ୍ତ ଆବଶ୍ୟକ, କାରଣ ସମୟ ସମୟରେ ଆଙ୍ଗୁଳି ସନ୍ଧିରେ ପାଣି କନ୍ଦା ହୋଇଥାଏ, ଯାହା ପରବର୍ତ୍ତୀ ଅବସ୍ଥାରେ ଡାଇବେଟିକ୍ ଫୁଟ୍ରେ ପରିଣତ ହୋଇଥାଏ। ତାପରେ ପାଦରେ ତେଲ ବା କୌଣସି ମଏଶ୍ଚରାଇଜର ଲଗାଇବେ, କାରଣ ରୋଗୀମାନଙ୍କ ପାଦ ବହୁତ ଶୀଘ୍ର ଫାଟିଯାଇଥାଏ, ଓ ନିୟମିତ ନିଜ ପାଦକୁ ପରୀକ୍ଷା କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀ ଖାଲି ପାଦରେ ଚାଲିବେ ନାହିଁ, ଘରେ କିମ୍ବା ବାହାରେ ସବୁ ସମୟରେ ଜୋତା ପିନ୍ଧିବେ। ଜୋତାର କିଛି ପ୍ରକାର ସ୍ପେସିଫିସିଟି ଅଛି, ଯେମିତି ଆଜିକାଲି ମାର୍କେଟରେ ବଜାରରେ ଡାଇବେଟିକ୍ ରୋଗୀ ପାଇଁ ସ୍ୱତନ୍ତ୍ର ଜୋତା ମିଳୁଛି। ଜୋତାଟି ନରମ ହୋଇଥିବା ଦରକାର ଓ ପାଦରେ କଟନ୍ ସକ୍ସ ପିନ୍ଧିବେ। ପାଦକୁ ଠିକ୍ ଫିଟିଂ ସ୍ୟାଣ୍ଡେଲ ପିନ୍ଧିବେ, ଅଧିକ ହିଲ୍ ଯୁକ୍ତ ଜୋତା ପିନ୍ଧିବେ ନାହିଁ। ଯଦି ହିଲ୍ ଯୁକ୍ତ ଜୋତା ପିନ୍ଧୁଛନ୍ତି, ମ୍ୟାକ୍ସିମମ୍ 2 ଇଞ୍ଚ ହିଲ୍ କମ୍ ସମୟ ପାଇଁ ପିନ୍ଧିବେ, ଏବଂ ଜୋତାର ଭିତର ସାଇଡ୍ ନରମ ଓ ଚିକ୍କଣ ଥିବା ଆବଶ୍ୟକ। ଆଉ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୋତା ଟ୍ରାଏଲ୍ କରିବା ସମୟରେ ସକ୍ସ ପିନ୍ଧି ଟ୍ରାଏଲ୍ କରିବେ, ଏବଂ ଜୋତା କିଣିବାର ଉପଯୁକ୍ତ ସମୟ ହେଉଛି ସନ୍ଧ୍ୟା ସମୟ, କାରଣ ପାଦଟି ସନ୍ଧ୍ୟା ସମୟ ବେଳକୁ ଫୁଲିଥାଏ। ସନ୍ଧ୍ୟା ସମୟରେ ଆମେ ଜୋତା କିଣିଲେ ଆମର ଠିକ୍ ସଠିକ୍ ପରିମାଣର ସଠିକ୍ ସାଇଜ୍ର ଜୋତା ଆମେ କିଣିପାରିବୁ, ଏବଂ ଜୋତା ପିନ୍ଧିବା ସମୟରେ ଭଲରେ ଝାଡ଼ି କରି ପିନ୍ଧିବେ, ନହେଲେ କୌଣସି ପୋକ ବାଲି ଗୋଡ଼ି ଯଦି ଜୋତା ମଧ୍ୟରେ ଥିବ ତାହା ପାଦକୁ କ୍ଷତ କରିବ। ରୋଗୀର ପାଦର କୌଣସି ସ୍ପର୍ଶ ଶକ୍ତି ନଥାଏ, ସେଥିପାଇଁ ରୋଗୀ ପାଦରେ କୌଣସି ସାମାନ୍ୟତମ କ୍ଷତ ହେଲେ ମଧ୍ୟ ସେ କ୍ଷତ ପରବର୍ତ୍ତୀ ଅବସ୍ଥାରେ ଡାଇବେଟିକ୍ ଫୁଟ୍ ଆକାରରେ ପରିଲକ୍ଷିତ ହୋଇଥାଏ। ଏବଂ ଜୋତା ଯଦି କୌଣସି କାରଣରୁ ରିପେୟାରିଂ କରିବା ଦରକାର ପଡ଼େ, ମୋଚିକୁ ଜୋତାରେ କଣ୍ଟା ମାରିବା ପାଇଁ ମନା କରିବେ, କାରଣ ସେ କଣ୍ଟା ପ୍ରାରମ୍ଭିକ ସ୍ତରରେ କିଛି ଅସୁବିଧା କରିନଥାଏ, କିନ୍ତୁ ପରବର୍ତ୍ତୀ ସ୍ତରରେ ଏ ଜୋତା ପାଦକୁ ମଧ୍ୟ କ୍ଷତ ପହଞ୍ଚିଥାଏ। ବରଂ ଜୋତାରେ କଣ୍ଟା ନ ମାରି ବରଂ ସିଲେଇ କରିବା ପାଇଁ କହିବେ, ଏବଂ ନିୟମିତ ନଖକୁ ଠିକ୍ ଭାବରେ କାଟିବେ, ନଖକୁ ଅଧିକ ବଢ଼ିବାକୁ ଦେବେ ନାହିଁ। ଏବଂ ଶେଷ କଥା କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଗୋଡ଼କୁ ମୋଡ଼ି ବେଶୀ ଟାଇମ୍ ବସିବେ ନାହିଁ।
1: ତେବେ ସରକାରୀ ସ୍ତରରେ ଏହାର ଚିକିତ୍ସା ବ୍ୟବସ୍ଥା କଣ ରହିଛି?
0: ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସରକାରୀ ସ୍ତରରେ ଅଛି, ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।
1: ମଧୁମେହ ଜନିତ ପାଦ ରୋଗ ଯେଉଁମାନଙ୍କର ଅଛି, ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ଭଲ ହୋଇପାରନ୍ତି କି?
0: ହଁ, ଏ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ, ଯଦି ରୋଗୀ ଯଦି ଡାକ୍ତରଙ୍କର ଉପଦେଶ ମାନିବ, ଏବଂ ଯେଉଁ ପ୍ରକାର ମୁଁ କହିଲି ସବୁକିଛି ମାନିବ, ଡାକ୍ତରଙ୍କ ନିୟମିତ ପରାମର୍ଶ ନେବେ, ତାହେଲେ ରୋଗୀ ସମ୍ପୂର୍ଣ୍ଣ ମଧ୍ୟ ଭଲ ହୋଇଯାଇପାରେ।
1: ତେବେ ପରିଶେଷରେ ଡାଇବେଟିକ୍ ଫୁଡ୍

0: ରୋଗୀଙ୍କର ପ୍ରତିକାର ପାଇଁ ରୋଗୀ ମାନସିକ ସ୍ତରରେ ରୋଗକୁ ନ ଡରି କିଭଳି ସମ୍ପୂର୍ଣ୍ଣ ଭଲ ହୋଇପାରିବ ସେଥିପ୍ରତି ସତର୍କ ରହିବ ବା ଯତ୍ନଶୀଳ ରହିବ, ଏଥିପାଇଁ ଆପଣଙ୍କର କ'ଣ ଉପଦେଶ ରହିଛି?
1: ଶେଷରେ ମୁଁ ଏତିକି ଉପଦେଶ ଦେବି ରୋଗୀମାନଙ୍କୁ, ତାଙ୍କର ରକ୍ତର ଶର୍କରା ପରିମାଣ ବା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣାଧୀନ ରଖନ୍ତୁ, ନିୟମିତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ଏବଂ ନିଜ ପାଦକୁ ନିଜେ ପରଖନ୍ତୁ। ନିଜେ ଦେହର ବିଭିନ୍ନ ଅଙ୍ଗକୁ ନିଜେ ଯତ୍ନ ନେଉଛନ୍ତି, ନିଜ ମୁହଁକୁ ଯତ୍ନ ନେଉଛନ୍ତି, ନିଜ ପାଦକୁ ମଧ୍ୟ ଠିକ୍ ହିସାବରେ ସେହି ପ୍ରକାର ଯତ୍ନ ନେଲେ ଏ ରୋଗକୁ ବହୁ ଦୂରେଇ ଦେଇ ହେବ। ଏବଂ ଯେତେବେଳେ ରୋଗୀ ଘରେ ବା ବାହାରେ ଚାଲୁଛନ୍ତି, ସବୁ ସମୟରେ ପାଦରେ ନରମ ଚପଲ ପିନ୍ଧି ଚାଲିବେ। ଭାବିବେ ନାହିଁ ଖାଲି ଆମେ ବାହାରେ ବୁଲିଲେ ହିଁ ଚପଲ ପିନ୍ଧିବୁ, ଘରେ ପିନ୍ଧିବୁନି, କିନ୍ତୁ ରୋଗୀ ଘରେ ହିଁ ସବୁଠୁ ବେଶୀ ଚାଲିଥାଏ। ବାହାରେ ସ୍ତ୍ରୀ ଲୋକମାନେ ସାଧାରଣତଃ ବାହାରେ ବହୁତ କମ୍ ସମୟ ଚାଲିଥାନ୍ତି, ଘରେ ସବୁଠୁ ବେଶୀ ସମୟ ଚାଲିଥାନ୍ତି। ସେଥିପାଇଁ ଘରେ ହିଁ ସେମାନେ ନରମ ଚପଲ ପିନ୍ଧି ଚାଲିବା ଦରକାର, ଫଳରେ ଆମେ ରୋଗକୁ କିଛି ମାତ୍ରାରେ କମେଇ ଦେଇପାରିବା ଏବଂ ଦୂରେଇ ଦେଇପାରିବା ମଧ୍ୟ।
0: ଡାକ୍ତର ଦେବାଶିଷ ରାୟ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ ଖୁବ୍ ପ୍ରାଞ୍ଜଳ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର
0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମଟି ଏଥିରେ ବିଦାୟ ନେଉଛୁ। ନମସ୍କାର।

ଶେଷ ହେଲା ମୋ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। କ୍ଷମା କରିବେ ଶ୍ରୋତାବନ୍ଧୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆପଣମାନେ କିଛି ସମୟ ଆମର କାର୍ଯ୍ୟକ୍ରମ ଶୁଣିପାରିନଥିବାରୁ ଆମେ ଦୁଃଖିତ।

ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର

ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ ଅପରାହ୍ନ 5ଟା ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ଆମର ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି ଶ୍ରୋତା ବନ୍ଧୁ, 06792254105। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା।

ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଇରା ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଦିୱାନା ଚଳଚ୍ଚିତ୍ରରୁ। ଦୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ବିନୋଦ ରାଠୋଡ ଏବଂ ଇରା ମହାନ୍ତି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଦିୱାନା ଚଳଚ୍ଚିତ୍ରର ଏହି ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ। ନାୟକ ନୁହେଁ ଖଳନାୟକ କଥାଚିତ୍ରରୁ କଣ୍ଠ ଦେଇଛନ୍ତି ମହମ୍ମଦ ନାସିର ଏବଂ ଦୀପମାଲା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣିବା ନାୟକ ନୁହେଁ ଖଳନାୟକ କଥାଚିତ୍ରର ଗୀତଟିଏ, ଶିଳ୍ପୀ ମହମ୍ମଦ ନାସିର ଏବଂ

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା କଲହ ସମ୍ପ୍ରଦାୟର ଗୀତ
3: ପରିବେଷଣ କରିଛନ୍ତି।

0: ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଥିବା ରୋଗୀଙ୍କଠାରେ ବେଳେବେଳେ ପାଦରେ ଅନେକ ସମସ୍ୟା ଦେଖାଯାଏ। ତେବେ ମଧୁମେହ ରୋଗୀଙ୍କର ପାଦରେ କ'ଣ ସମସ୍ୟା ପରିଲକ୍ଷିତ ହୁଏ, ଆଜି ଆସନ୍ତୁ ଜାଣିବା ଡାଇବେଟିକ୍ ଫୁଟ୍ ବା ମଧୁମେହ ଜନିତ ପାଦ ରୋଗ ଏବଂ ତା'ର ପ୍ରତିକାର ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାରିପଦାରୁ ଆସିଷ୍ଟାଣ୍ଟ ପ୍ରଫେସର ଶଲ୍ୟ ବିଭାଗରୁ ଡାକ୍ତର ଦେବାଶିଷ ରୟ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଜାଣିବାକୁ ଚାହିଁବୁ ଏଇ ମଧୁମେହ ଜନିତ ପାଦ ରୋଗଟି କ'ଣ?
1: ମଧୁମେହ ଜନିତ ପାଦ ରୋଗ ବା ଡାଇବେଟିକ୍ ଫୁଟ୍ ଏ ହେଉଛି ଦୀର୍ଘଦିନ ଧରି ଡାଇବେଟିକ୍ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଖରେ ଦେଖାଯାଇଥାଏ। କୌଣସି କାରଣରୁ ଯଦି ପାଦରେ କ୍ଷତବିକ୍ଷତ ହେଲା ତାହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏ ଡାଇବେଟିସ୍ ରୋଗଟା ହେଉଛି ଗୋଟେ ପ୍ରକାର ସାଇଲେଣ୍ଟ କିଲର, ଯଥା ଏହା ଏକ ନିରବ ଘାତକ। ଏହା ଦେହର ବିଭିନ୍ନ ଅଙ୍ଗ, ବ୍ରେନ୍, ହାର୍ଟ, କିଡ଼ନି, ଆଖି, ରକ୍ତନଳୀ ଏବଂ ପାଦ ଓ ଗୋଡ଼କୁ ମଧ୍ୟ ଆକ୍ରାନ୍ତ କରିଥାଏ। ଆଜିକାଲି ଆମ ଭାରତବର୍ଷରେ ଏ ରୋଗ ବହୁତ ପରିମାଣ ଦେଖାଯାଉଛି, ସେଇଥିପାଇଁ ଭାରତବର୍ଷକୁ ଡାଇବେଟିକ୍ କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ ମଧ୍ୟ କୁହାଯାଉଛି।
0: ଡାଇବେଟିକ୍ ଫୁଟ୍ ରୋଗ ହେବାର କାରଣ କ'ଣ?
1: ଡାଇବେଟିକ୍ ରୋଗ ବା ମଧୁମେହ ରୋଗ ଦୀର୍ଘଦିନ ଧରି ରୋଗୀ ପୀଡ଼ିତ ହେବା ଫଳରେ ରକ୍ତରେ ଶର୍କରା ବା ସୁଗାର ପରିମାଣ ନିୟନ୍ତ୍ରଣ ନ ରହିବା ଫଳରେ ଏ ରୋଗ ଦେଖାଦେଇଥାଏ। ଦୀର୍ଘଦିନ ଧରି ଡାଇବେଟିକ୍ ରୋଗ ରହିଲେ ଏହା ପ୍ରଭାବରେ ରକ୍ତନଳୀରେ ରକ୍ତ ପ୍ରବାହ କମିଯାଇଥାଏ, ଯେମିତିକି ବ୍ରେନ୍କୁ ରକ୍ତ ସଞ୍ଚାଳନ କମିଗଲେ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ, କିମ୍ବା ହାର୍ଟକୁ ରକ୍ତ ସଞ୍ଚାଳନ କମିଗଲେ ତାକୁ ହାର୍ଟ ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ କୁହାଯାଏ। ଠିକ୍ ସେହିପରି ଗୋଡ଼କୁ ଯଦି ରକ୍ତ ସଞ୍ଚାଳନ କମିଯାଏ ତାକୁ ଲେଗ୍ ଆଟାକ୍ ମଧ୍ୟ କୁହାଯାଏ। ଏବଂ ଏହି ଲେଗ୍ ଆଟାକ୍ ହୁଏ ଯେତେବେଳେ ରକ୍ତନଳୀରେ କୋଲେଷ୍ଟ୍ରଲ୍ ବା ଚର୍ବି ଜମିଯାଏ ଏବଂ ରକ୍ତନଳୀରେ ଆଥରୋସ୍କ୍ଲେରୋସିସ୍ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ଗୋଡ଼କୁ ଠିକ୍ ପରିମାଣରେ ହୋଇନଥାଏ ଏବଂ ଗୋଡ଼କୁ ଯେତିକି ପରିମାଣରେ ରକ୍ତ ସଞ୍ଚାଳନ ଦରକାର ଆବଶ୍ୟକତା ମୁତାବକ ଠାରୁ କମ୍ ରକ୍ତ ସଞ୍ଚାଳନ ହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। ଏ ସମସ୍ୟା ମଧ୍ୟ ଯେଉଁମାନେ ସ୍ମୋକିଂ କରୁଥାନ୍ତି କିମ୍ବା କୌଣସି ପ୍ରକାର ଟବାକୋ ବ୍ୟବହାର କରୁଥାନ୍ତି କିମ୍ବା ବ୍ଲଡ୍ ପ୍ରେସର ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଯାଏ। ଇଏ ହେଉଛି ଏକ କାରଣ। ଦ୍ୱିତୀୟ କାରଣଟି ହେଉଛି ଡାଇବେଟିସ୍ ରୋଗୀର ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ରହିଛି, ଫଳରେ କ'ଣ ହୁଏ ରୋଗୀର ସ୍ପର୍ଶ ଶକ୍ତି କମିଯାଇଥାଏ। ରୋଗୀ ଥଣ୍ଡା, ଗରମ କିମ୍ବା କୌଣସି ଯନ୍ତ୍ରଣା ଅନୁଭବ କରିବାରେ ଅକ୍ଷମ ହୁଏ, ଫଳରେ ରୋଗୀର ପାଦରେ ଖଣ୍ଡିଆ କିମ୍ବା ଘା ହେଲେ ସେ ବହୁତ ଡେରିରେ ଚିହ୍ନଟ ହୋଇଥାଏ। ଏ ରୋଗ ସ୍ନାୟୁ ଉପରେ ମଧ୍ୟ ଅନ୍ୟ ଏକ ପ୍ରଭାବ ପକାଇଥାଏ, ଯାହାଫଳରେ ରୋଗୀର ପାଦ ବା ଗୋଡ଼ ଶୁଖିଲା ହୋଇଯାଏ, ଡ୍ରାଏ ହୋଇଯାଏ ଓ ପାଦର ଗୋଡ଼ର ଲୋମ ମଧ୍ୟ ନଷ୍ଟ ହୋଇଯାଇଥାଏ, ଫଳରେ ରୋଗୀର ପାଦରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ, ଯେଉଁ ଫାଟ ଦେଇ ବାହାରୁ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ମଧ୍ୟ ପ୍ରବେଶ କରେ ଏବଂ ତାହା ପରବର୍ତ୍ତୀ ପରିସ୍ଥିତିରେ ଅଲସର ବା ଘା ଆକାରରେ ରୋଗୀ ପାଖରେ ହୋଇଥାଏ, ତାକୁ ଡାଇବେଟିକ୍ ଫୁଟ୍ ମଧ୍ୟ କୁହାଯାଏ।
0: ରୋଗୀର କ'ଣ କ'ଣ ସବୁ ଲକ୍ଷଣ ଦେଖାଯାଏ?
1: ରୋଗୀର ଲକ୍ଷଣ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଦେଖାଯାଇଥାଏ, ଯଥା ଗୋଡ଼ର ସ୍ପର୍ଶ ଶକ୍ତି କମିଯିବା ଯୋଗୁଁ ଓ ଗୋଡ଼ର ରକ୍ତ ସଞ୍ଚାଳନ କମିଯିବା ଯୋଗୁଁ, ଫଳରେ ଗୋଡ଼ରେ ଘା ହୋଇଥାଏ, ଫୋଟକା ହୋଇଥାଏ, ଗୋଡ଼ରେ ଭେଣ୍ଡି ମେଡିକାଲ ସାଇନ୍ସରେ କେରାଟୋସିସ୍ ଓ ରୋଗୀର ମାଛିଆଖିଆ ବା କର୍ନ ମଧ୍ୟ ହୋଇଥାଏ ଏବଂ ରୋଗୀର ଆଙ୍ଗୁଳି ସନ୍ଧିରେ ପାଣିକନ୍ଦା ବା ବାଲି ଖାଇଥାଏ, ଆଙ୍ଗୁଳି କଳା ପଡ଼ିଯାଏ, ଗୋଡ଼ରେ ଘା ହେଲେ ଶୀଘ୍ର ଶୁଖେ ନାହିଁ। ଏହିପରି ନାନା ପ୍ରକାର ସମସ୍ୟା ଦେଖାଯାଏ। ଲୋକମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ପାଦରେ ଘା ହୋଇଛି, କାରଣ ସେମାନଙ୍କ ପାଦରେ ସ୍ପର୍ଶ ଶକ୍ତି ନଥାଏ। ବହୁତ ସମୟରେ ରୋଗୀମାନେ କହନ୍ତି ମୋ ପାଦରୁ ଚପଲ ଖସି ଯାଉଛି, ପାଦ ତଳେ ମାଟି କିମ୍ବା କାଦୁଅ ଲାଗିଲା ପରି ଅନୁଭବ ହୋଇଥାଏ, କିନ୍ତୁ ଦେଖିଲେ କିଛି ନାହିଁ। ପାଦ ବଧିରା ଲାଗିବା, ଗୋଡ଼ ଓ ପାଦ ଜଳାପୋଡ଼ା ଅନୁଭବ ହେବା, ଗୋଡ଼ରେ କରେଣ୍ଟ ମାରିବା ଭଳି ଅନୁଭବ ମଧ୍ୟ ହୋଇଥାଏ, ପାଦକୁ ସମୟ ସମୟରେ ଛୁଞ୍ଚି ଫୁଡ଼ିଲା ଭଳି ମଧ୍ୟ ଅନୁଭବ ହୋଇଥାଏ ଏବଂ ରୋଗୀର ଗୋଡ଼ର ନଖ ଗୁଡ଼ିକ ମୋଟା ହୋଇଯାଏ, ଫଳରେ ନେଲକଟରେ କାଟିବା ମଧ୍ୟ ବହୁତ କଷ୍ଟ ହୋଇଥାଏ, ଗୋଡ଼ ଅଧିକ ଫାଟେ ଓ ଗୋଡ଼ର ଲୋମ ଗୁଡ଼ିକ ମରିଯାଇଥାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଡାଇବେଟିକ୍ ଫୁଟ୍ ହେବାର ପୂର୍ବାବସ୍ଥା ହିସାବରେ ଧରାଯାଏ। ଯଦି କୌଣସି ରୋଗୀଠାରେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି ସେ ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନେବା ଆବଶ୍ୟକ।
0: ତେବେ ରୋଗୀର ରୋଗ ପରୀକ୍ଷା କିଭଳି କରାଯାଏ?
1: ଏ ରୋଗ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଅବହେଳା କଲେ ପାଦ ବା ଗୋଡ଼ କଟା ହେବା ପରିସ୍ଥିତି ମଧ୍ୟ ପହଞ୍ଚିଥାଏ। ଏ ରୋଗ ଯାଞ୍ଚ କରିବାରେ ଡାକ୍ତରଙ୍କ ଅପେକ୍ଷା ରୋଗୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀ ପ୍ରତ୍ୟେକ ଦିନ ନିଜ ନିଜର ପାଦ ପରୀକ୍ଷିବେ, ମୋ ପାଦରେ କିଛି ଅସୁବିଧା ଅଛି କି ନାହିଁ ତାହା ଦେଖିବେ ଏବଂ ମେଡିକାଲ ସାଇନ୍ସରେ ଆମ ପାଖକୁ ଯଦି କୌଣସି ରୋଗୀ ଆସୁଛନ୍ତି ଆମେ ରୋଗୀର ବ୍ଲଡ୍ ସୁଗାର ଚେକ୍ କରିଥାଉ, ଫାଷ୍ଟିଂ ବ୍ଲଡ୍ ସୁଗାର ଏବଂ ଖାଇବାର 2 ଘଣ୍ଟା ପରେ ପୋଷ୍ଟପ୍ରାଣ୍ଡାଲ ବ୍ଲଡ୍ ସୁଗାର, HbA1c ଏବଂ

0: ଗୋଡକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହଉଛି କି ନାହିଁ, କଲର୍ ଡପ୍ଲର ଅଲ୍ଟ୍ରାସାଉଣ୍ଡ ରେ ରକ୍ତ ନଳୀରେ କୌଣସି ପ୍ରକାର ପ୍ରୋବ୍ଲେମ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷିଥାଉ। ଏହିସବୁ ହିସାବରେ ଆମେ ରୋଗୀର ରୋଗକୁ ନିୟନ୍ତ୍ରଣ କରିଥାଉ। ଯେତେବେଳେ ଘା ଅବସ୍ଥାରେ ରୋଗୀ ଆମ ପାଖକୁ ଆସନ୍ତି ସେତେବେଳେ ତାଙ୍କର ପୂଜକୁ ମଧ୍ୟ ପରୀକ୍ଷା କରାଯାଇଥାଏ। ସମୟ ସମୟରେ ରୋଗୀ ଘା ଯେତେବେଳେ ବୋନ୍କୁ ମଧ୍ୟ ଇନଭଲ୍ଭ କରେ ସେତେବେଳେ ପାଦର ଏକ୍ସରେ ମଧ୍ୟ କରି ଆମେ ଦେଖିଥାଉ।
1: ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମଧୁମେହ ରୋଗୀର ପାଦ ସମସ୍ୟା ଅତି ଜଟିଳ ହୋଇଯାଇଥାଏ ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ହେବାର ସମ୍ଭାବନା ରହୁଛି କି?
0: ସାଧାରଣତଃ ଆମେ ଜାଣିଛୁ ଯଦି ଶରୀରର କୌଣସି ଜାଗାରେ କୌଣସି ଘା ଅଧିକ ଦିନ ଧରି ରହୁଛି ତାହା କ୍ୟାନ୍ସର ଆଡ଼କୁ ଗତି କରେ। କୌଣସି ଘାକୁ ଆମେ ବେଶୀ ଦିନ ରଖିବା କଥା ନୁହେଁ। ସମୟ ସମୟରେ ବେଶୀ ଦିନ ଘା ରହିଲେ ତାହା ସ୍କ୍ୱାମସ୍ ସେଲ୍ କାର୍ସିନୋମା ନାମକ ଏକ କ୍ୟାନ୍ସରକୁ ମଧ୍ୟ ଗତି କରିପାରେ। ସେହି ସମୟରେ ଆମେ ରୋଗୀର ଘାର କିଛି ମାଂସ ପରୀକ୍ଷା ପାଇଁ ବାୟୋପ୍ସି ପାଇଁ ପଠାଇଥାଉ। ଯଦି ତାହା କ୍ୟାନ୍ସର ବୋଲି ଚିହ୍ନଟ ହୁଏ ତାହେଲେ ତାର ଚିକିତ୍ସା ସେହି ହିସାବରେ ଆମକୁ କରିବା ପାଇଁ ପଡ଼ିଥାଏ।
1: ତେବେ ଜଣେ ମଧୁମେହ ରୋଗୀ ଯଦି ପାଦରେ ଏଭଳି ସମସ୍ୟା ଥାଏ ତେବେ ଘରୋଇ ଚିକିତ୍ସା କଣ କରାଯାଇପାରେ ଏବଂ ରୋଗୀ ପାଦର ଯତ୍ନ କିଭଳି ନେବା ଦରକାର?
0: ରୋଗର ଚିକିତ୍ସା ଓ ପ୍ରତିକାର ମଧ୍ୟରେ ରୋଗୀର ଚିକିତ୍ସା ଠାରୁ ପ୍ରତିକାରଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ରୋଗୀ ତା ରୋଗର ନିଜେ ପ୍ରତିକାର କରିଲେ ଡକ୍ଟର ପାଖରୁ ଦୂରେଇ ରହିପାରିବ। କାରଣ ଚିକିତ୍ସା ଠାରୁ ପ୍ରତିକାର ନିହାତି ଆବଶ୍ୟକ। ସେଥିପାଇଁ ରୋଗୀ ତାଙ୍କ ଶରୀରରେ ରକ୍ତର ଶର୍କର ପରିମାଣ ନିୟନ୍ତ୍ରଣ ରଖିବେ। ରୋଗୀ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ସାବୁନ ପାଣି ବିନା ଖାରଯୁକ୍ତ ସାବୁନରେ ଧୋଇବେ। ପାଦକୁ ସଫା କପଡ଼ାରେ ପୋଛି ଶୁଖିଲା ରଖିବେ। ଆଙ୍ଗୁଳି ସନ୍ଧିକୁ ଶୁଖିଲା ମଧ୍ୟ ରଖିବା ନିତ୍ୟାନ୍ତ ଆବଶ୍ୟକ, କାରଣ ସମୟ ସମୟରେ ଆଙ୍ଗୁଳି ସନ୍ଧିରେ ପାଣି କନ୍ଦା ହୋଇଥାଏ ଯାହା ପରବର୍ତ୍ତୀ ଅବସ୍ଥାରେ ଡାଇବେଟିସ୍ ଫୁଟ୍ରେ ପରିଣତ ହୋଇଥାଏ। ତାପରେ ପାଦରେ ତେଲ ବା କୌଣସି ମଏଶ୍ଚରାଇଜର ଲଗାଇବେ, କାରଣ ରୋଗୀମାନଙ୍କ ପାଦ ବହୁତ ଶୀଘ୍ର ଫାଟି ଯାଇଥାଏ ଓ ନିୟମିତ ନିଜ ପାଦକୁ ପରୀକ୍ଷା କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀ ଖାଲି ପାଦରେ ଚାଲିବେ ନାହିଁ, ଘରେ କିମ୍ବା ବାହାରେ ସବୁ ସମୟରେ ଜୋତା ପିନ୍ଧିବେ। ଜୋତାର କିଛି ପ୍ରକାର ସ୍ପେସିଫିସିଟି ଅଛି, ଯେମିତି ଆଜିକାଲି ମାର୍କେଟରେ ବଜାରରେ ଡାଇବେଟିସ୍ ରୋଗୀ ପାଇଁ ସ୍ୱତନ୍ତ୍ର ଜୋତା ମିଳୁଛି। ଜୋତାଟି ନରମ ହୋଇଥିବା ଦରକାର ଓ ପାଦରେ କଟନ୍ ସକ୍ସ ପିନ୍ଧିବେ। ପାଦକୁ ଠିକ୍ ଫିଟିଂ ସ୍ୟାଣ୍ଡେଲ ପିନ୍ଧିବେ, ଅଧିକ ହିଲ୍ ଯୁକ୍ତ ଜୋତା ପିନ୍ଧିବେ ନାହିଁ। ଯଦି ହିଲ୍ ଯୁକ୍ତ ଜୋତା ପିନ୍ଧୁଛନ୍ତି ମ୍ୟାକ୍ସିମମ୍ 2 ଇଞ୍ଚ ହିଲ୍ କମ୍ ସମୟ ପାଇଁ ପିନ୍ଧିବେ ଏବଂ ଜୋତାର ଭିତର ସାଇଡ୍ ନରମ ଓ ଚିକ୍କଣ ଥିବା ଆବଶ୍ୟକ। ଆଉ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋତା ଟ୍ରାଏଲ୍ କରିବା ସମୟରେ ସକ୍ସ ପିନ୍ଧି ଟ୍ରାଏଲ୍ କରିବେ ଏବଂ ଜୋତା କିଣିବାର ଉପଯୁକ୍ତ ସମୟ ହେଉଛି ସନ୍ଧ୍ୟା ସମୟ, କାରଣ ପାଦଟି ସନ୍ଧ୍ୟା ସମୟ ବେଳକୁ ଫୁଲିଥାଏ। ସନ୍ଧ୍ୟା ସମୟରେ ଆମେ ଜୋତା କିଣିଲେ ଆମର ଠିକ୍ ସଠିକ୍ ପରିମାଣର ସଠିକ୍ ସାଇଜ୍ର ଜୋତା ଆମେ କିଣିପାରିବୁ ଏବଂ ଜୋତା ପିନ୍ଧିବା ସମୟରେ ଭଲରେ ଝାଡ଼ି କରି ପିନ୍ଧିବେ, ନହେଲେ କୌଣସି ପୋକ ବାଲି ଗୋଡ଼ି ଯଦି ଜୋତା ମଧ୍ୟରେ ଥିବ ତାହା ପାଦକୁ କ୍ଷତ କରିବ। ରୋଗୀର ପାଦର କୌଣସି ସ୍ପର୍ଶ ଶକ୍ତି ନଥାଏ, ସେଥିପାଇଁ ରୋଗୀ ପାଦରେ କୌଣସି ସାମାନ୍ୟତମ କ୍ଷତ ହେଲେ ମଧ୍ୟ ସେ କ୍ଷତ ପରବର୍ତ୍ତୀ ଅବସ୍ଥାରେ ଡାଇବେଟିସ୍ ଫୁଟ୍ ଆକାରରେ ପରିଲକ୍ଷିତ ହୋଇଥାଏ। ଏବଂ ଜୋତା ଯଦି କୌଣସି କାରଣରୁ ରିପେୟାରିଂ କରିବା ଦରକାର ପଡ଼େ, ମୋଚିକୁ ଜୋତାରେ କଣ୍ଟା ମାରିବା ପାଇଁ ମନା କରିବେ, କାରଣ ସେ କଣ୍ଟା ପ୍ରାରମ୍ଭିକ ସ୍ତରରେ କିଛି ଅସୁବିଧା କରିନଥାଏ କିନ୍ତୁ ପରବର୍ତ୍ତୀ ସ୍ତରରେ ଏ ଜୋତା ପାଦକୁ ମଧ୍ୟ କ୍ଷତ ପହଞ୍ଚିଥାଏ। ବରଂ ଜୋତାରେ କଣ୍ଟା ନ ମାରି ବରଂ ସିଲାଇ କରିବା ପାଇଁ କହିବେ ଏବଂ ନିୟମିତ ନଖକୁ ଠିକ୍ ଭାବରେ କାଟିବେ, ନଖକୁ ଅଧିକ ବଢ଼ିବାକୁ ଦେବେ ନାହିଁ। ଏବଂ ଶେଷ କଥା କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଗୋଡ଼କୁ ମୋଡ଼ି ବେଶୀ ଟାଇମ୍ ବସିବେ ନାହିଁ।
1: ତେବେ ସରକାରୀ ସ୍ତରରେ ଏହାର ଚିକିତ୍ସା ବ୍ୟବସ୍ଥା କଣ ରହିଛି?
0: ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସରକାରୀ ସ୍ତରରେ ଅଛି, ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।
1: ମଧୁମେହ ଜନିତ ପାଦ ରୋଗ ଯେଉଁମାନଙ୍କର ଅଛି ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ଭଲ ହୋଇପାରନ୍ତି କି?
0: ହଁ, ଏ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ ଯଦି ରୋଗୀ।
2: ଶେଷ ହେଲା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ। ପୁରାତନ ହିନ୍ଦୀ କଥାଚିତ୍ର ବରସାତର ଗୀତଟିଏ କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୋନୁ ଶିଳ୍ପୀଙ୍କ କଣ୍ଠରେ ବାସୁଦେବ ରଥଙ୍କ ରଚନା।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଦିଲ୍ ତୋ ପାଗଲ ହେ ର କେତୋଟି ଗୀତ।